ଆକାଶବାଣୀ ରାଉରକେଲା। ଆଜି ବୁଧବାର 1948 ଶତାବ୍ଦ ବୈଶାଖ 23 ଦିନ 2026 ମସିହା ମେ ମାସର 13 ତାରିଖ। ସମୟ ବର୍ତ୍ତମାନ ସକାଳ 5:58 ଏବଂ 34 ସେକେଣ୍ଡ। ଶ୍ରୋତବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ମାଙ୍ଗଳିକ

ଶ୍ରୋତାନ୍ତ ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। ବନ୍ଦନା କାର୍ଯ୍ୟକ୍ରମରେ ଏଥର ଶୁଣିବା ଦୁଲମଣି କନ୍ଧରଙ୍କ ରଚନାରୁ, କଣ୍ଠଶିଳ୍ପୀ ପ୍ରଣତି ମିଶ୍ର।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷନ ପ୍ରାକ୍ ବାତ୍ୟା ପ୍ରସ୍ତୁତି ବାବଦ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ଭୌଗୋଳିକ ସ୍ଥିତି ହିସାବରେ ଓଡ଼ିଶା ବାତ୍ୟା ଲାଗି ଅତି ସମ୍ବେଦନଶୀଳ ଆଉ ଜଳବାୟୁ ପରିବର୍ତ୍ତନ ଲାଗି ବାତ୍ୟା ସମ୍ଭାବନା ବଢ଼ୁଥିବାରୁ ଶୂନ ମୃତାହତ ଲକ୍ଷ୍ୟ ଲାଗି ପ୍ରସ୍ତୁତି ଜାରି ରହିଛି। ପାଣିପାଗ ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି ବୈଠକଟି ଯୋଗ ଦେଇକରି କହିଛନ୍ତି, ଏହାଦେ ଓଡ଼ିଶା ଉପକୂଳ କେନ୍ସି ପ୍ରକାରର ବାତ୍ୟାର ସମ୍ଭାବନା ନାହିଁନ, ହେଲେ ପ୍ରାକ୍ ବାତ୍ୟା ପ୍ରସ୍ତୁତି ହିସାବରେ ସବୁ ସ୍ତର୍ଣ୍ଣ ପ୍ରସ୍ତୁତ ରହିବାରକେ ସେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍। 30ଟା ଓଡ୍ରାଫ୍ ଦଳ ସହିତ ଜଳସମ୍ପଦ, ସ୍ୱାସ୍ଥ୍ୟ, କୃଷି, ପୂର୍ତ୍ତ, ଖାଦ୍ୟ ଯୋଗାଣ ବାଗିର ବିଭାଗ ଜରୁରୀକାଳୀନ ପରିସ୍ଥିତିର ସମୀକ୍ଷା କରିଛନ୍। ଏସବୁ ବିଭାଗମାନଙ୍କୁ ଏସ୍ଓପିକେ କଡ଼ାକଡ଼ି ଭାବେ ପାଳନ କରବାର, କଣ୍ଟ୍ରୋଲ ରୁମ୍କେ ସକ୍ରିୟ କରବାର ଆଉ ଠିକ୍ ସମୟରେ ସୂଚନା ପ୍ରସାର କରବା ଲାଗି ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ନିର୍ଦ୍ଦେଶ ଦେଇଛନ୍। ରୂପାନ୍ତରଣ କରି ସହରୀ ପ୍ରଶାସନ କ୍ଷେତ୍ରଥି ନିଜର ଜାତୀୟ ନେତୃତ୍ୱକେ ଅତ୍କା ବର୍କସ କରିକିରି ଓଡ଼ିଶା ସରକାର ଗଲାକାଲି ନୂଆଦିଲ୍ଲୀନ ହୋଇଥିବା ଅର୍ବାନ୍ ଚ୍ୟାଲେଞ୍ଜ ଫଣ୍ଡର ପହିଲା ଜାତୀୟ ଏପେକ୍ସ କମିଟି ବୈଠକଟି ଗୋଟିଏ ମହତ୍ୱାକାଂକ୍ଷୀ ଆଇବା ପିଢ଼ିର ସହରୀ ବିକାଶ ରୋଡ୍ମ୍ୟାପ୍ ଉପସ୍ଥାପନ କରିଛନ୍। କେନ୍ଦ୍ର ଗୃହ ନିର୍ମାଣ ଆଉ ସହରୀ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଓଡ଼ିଶା ତରଫୁ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ୟୁସିଏଫ୍ ଢାଞ୍ଚାଟି 5,000 କୋଟିରୁ ଅତ୍କା ଟଙ୍କାର 5 ମୁଖିଆ ସହରୀ ଭିତ୍ତିଭୂମି ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ। ଓଡ଼ିଶାର ବିକାଶମୁଖୀ ସହରୀ ମଡେଲ୍କେ ଜାତୀୟ ଏପେକ୍ସ କମିଟି ପ୍ରଶଂସା କରିବା ସହିତ ଇତାକେ ସମନ୍ୱିତ ସହରୀ ରୂପାନ୍ତରଣ ମଡେଲ୍ ବୋଲି କହିଛନ୍। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଗଲାକାଲି ସମ୍ବଲପୁର ଗସ୍ତଥି ଆସିକରି ସମ୍ବଲପୁର ମହାନଗର ନିଗମର ବୈଠକଟି ଯୋଗ ଦେଇକରି ଭିନ୍ ଭିନ୍ କାମର ସମୀକ୍ଷା କରିଛନ୍। ବୈଠକଟି ମହାନଗର ନିଗମ ଆଉ ଅଲଗା ପୌରାଞ୍ଚଳର ବିକାଶମୂଳକ କାମର ଅଗ୍ରଗତି ବାବଦେ ଆଲୋଚନା କରାଯାଇଥିଲା। ପିଏମ୍ଏୱାଇ ସହରାଞ୍ଚଳ, ମଧୁବାବୁ ପେନ୍ସନ୍, ଗରିମା ଯୋଜନା, ପାନୀୟ ଜଳ, ସ୍ୱେରେଜ୍, ସ୍ମାର୍ଟ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍, ଆହାର କେନ୍ଦ୍ର ଆଉ କ୍ରୁଡ୍ ପ୍ରକଳ୍ପ ସହିତ ମହାନଗର ନିଗମ ଇଲାକାନ ବର୍ଷା ପାଇଁ ନିଷ୍କାସନ ଆଉ ଏଫୋର୍ଡେବଲ୍ ହାଉସିଂ ପ୍ରୋଜେକ୍ଟ ଉପରେ ଖାସ୍ ଭାବେ ଆଲୋଚନା କରାଯାଇଥିଲା। ସମ୍ବଲପୁର ଲାଗି ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରବାରକେ ଅନୁମୋଦନ କରାଯାଇଛି। ଏ ଅବସରରେ ମନ୍ତ୍ରୀ ଭିନ୍ ଭିନ୍ ଯୋଜନା ଅଧୀନତି ହିତାଧିକାରୀମାନଙ୍କୁ ସାହାଯ୍ୟ ମାଟିଛନ୍। ପୁରୀ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଗଣତିର 2 କ୍ଷେପର 2 ଦିନର କାମ ଗଲାକାଲି ଶେଷ ହୋଇଛି। ଉପରବେଲା 3:40 ଦଲ ମନ୍ଦିର ଭିତରକେ ଯାଇଥିଲେ। 4:27 ଗଣତି କାମ ମୁଲହେଇକରି ପାଖାପାଖି 4:18 ତକ ଚାଲିଥିଲା। ଗଲାକାଲିକେ ମିଶେଇକରି ମୋଟ 6 ଗଣତି କାମ କରାଯାଇଛି। ସବୁ ଅଳଙ୍କାରମାନଙ୍କୁ ଚିହ୍ନଟ କରାଯାଇକରି କପଡ଼ାଥି ରଖିକରି ଷ୍ଟିଲ୍ ବାକସ ଆଉ ସିନ୍ଧୁକ ଭିତରେ ସୁରକ୍ଷିତ ଭାବେ ବନ୍ଦ କରାଯାଉଛି। ଏ ମାସେ ଆଉ 7 ଗଣତି କାମ କରାଯିବା। ଜୁନ୍ ମାସେ ସ୍ନାନ ପୂର୍ଣ୍ଣିମା ଆଘନୁ ବିଲ୍ ଗଣତି କାମ କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି 2026 ଆଇବା ଜୁନ୍ 21 ଦିନ ହେବା। ପରୀକ୍ଷାର ପହିଲା ପେପର ସକାଳ 9:00-11:00 ତକ ଆଉ 2 ପେପର ଦ୍ୱିପହର 2:00 ମୁଲେଇକରି ଉପରବେଲା 4:30 ତକ ହେବା। ପରୀକ୍ଷା ଲାଗି ଆବେଦନ କରିଥିବା ପରୀକ୍ଷାର୍ଥୀ ଜୁନ୍ 9 ବୋର୍ଡ ୱେବ୍ସାଇଟ୍ରୁ ତାଙ୍କର ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ ବୋଲି ବୋର୍ଡ ତରଫୁ ସୂଚନା ଦିଆଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଆଉ ସଂସ୍କାର ଭାରତୀ ଓଡ଼ିଶା ତରଫୁ ଆୟୋଜିତ ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଗଲା 11 ବରଗଡ଼ ଯଦୁମଣି ପ୍ରଧାନ ପ୍ରେକ୍ଷାଳୟନ ମୂଲ ହୋଇଛି। ଉଦ୍ଘାଟନୀ ସମାରୋହଟି ସାଂସଦ ପ୍ରଦୀପ ପୁରୋହିତ ଯୋଗ ଦେଇଥିବା ବେଳେ 2 ସଂଜେ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ପଦ୍ମଶ୍ରୀ ଭାଗବତ ପ୍ରଧାନ ଓ ପଦ୍ମଶ୍ରୀ ହଲଧର ନାଗ ଉପସ୍ଥିତ ଥିଲେ। ଆଜି ଉଦ୍ଯାପିତ ହେବାରକେ ଥିବା କାର୍ଯ୍ୟକ୍ରମଟି କଳାକାରମାନେ ଭିନ୍ ଭିନ୍ ଲୋକନାଚ ଆଉ ଆଦିବାସୀ ନାଚ ପରିବେଷଣ କରୁଛନ୍। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ଓଡ଼ିଆ ଭାଷାତି ସରକାରୀ କାମ କରବା ଲାଗି 2 ପ୍ରୟୋଗାତ୍ମକ ପ୍ରଶିକ୍ଷଣ ଶିବିର ମୂଲ ହୋଇଛି। ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଶିବିରଟି ଜିଲ୍ଲାସ୍ତରୀୟ ଅଧିକାରୀ ଆଉ କର୍ମଚାରୀମାନେ ଭାଗ ନେଇଛନ୍। ଓଡ଼ିଆ ଭାଷାତି କାମ କରବାଟା ଆମର ଲାଗି ଗର୍ବର ବିଷୟ ଆଏ ଆଉ ସୁବର୍ଣ୍ଣପୁର ଜିଲ୍ଲା ଇଥି ରାଜ୍ୟର ପ୍ରତିନିଧିତ୍ୱ କରବା ବୋଲି ଜିଲ୍ଲାପାଳ କହିଛନ୍। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫୁ ହୋଇଥିବା ଏହି ଶିବିର ରାଜ୍ୟ 8 ଜିଲ୍ଲା ଭାବେ ସୁବର୍ଣ୍ଣପୁରନ ଆୟୋଜିତ ହୋଇଛି। କଳାହାଣ୍ଡି ଜିଲ୍ଲାକେ ବାଲ୍ୟ ବିବାହ ମୁକ୍ତ କରିବା ଲକ୍ଷ୍ୟ ଥି ଗଲାକାଲି ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ଥି ଜିଲ୍ଲା କାର୍ଯ୍ୟ ଖସଡ଼ା ଅନୁମୋଦନ ସହିତ ବାଲ୍ୟ ବିବାହ ରୋକବାର, କିଶୋରୀମାନଙ୍କ ସୁରକ୍ଷା, ଶିକ୍ଷାର୍ଥୀ ସହଭାଗିତା ଆଉ ଅବହେଳିତ ଛୁଆମାନଙ୍କୁ ସରକାରୀ ଯୋଜନାମାନଙ୍କେ ସାମିଲ କରବାରକେ ରଣନୀତି ତିଆରି କରିବାର ଉପରେ ଆଲୋଚନା କରାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: बहुप्रतीक्षिते उपवेशने द्विपाक्षिक सम्बन्धानाम् अनेकेषु विषयेषु चर्चा भविष्यति इति आशास्यते। आईपीएल इति क्रिकेट प्रतिस्पर्धायां ह्यः रात्रौ अहमदाबादस्य नरेन्द्र मोदी क्रीडांगणे गुजरात टाइटन्स दलेन सनराइजर्स हैदराबाद दलं 82 अंकैः पराजितम् इति वार्ताः।
1: श्रोतन्तु आपणमाने ट्युन करिछन्ति 102.6 FM आकाशवाणी राउरकेला केन्द्रको। आसन्तु जानिबा आमर चलित अधिवेशनरे प्रचार हेबाकु थिबा कार्यक्रम सम्पर्करे केतोटि सूचना। सकाळ 7:10 आमर स्वास्थ्य, सकाळ 7:25 प्रचार करिबो कार्यक्रम प्रेरणा। ଆଜି ଏଥିରେ ବିଷୟ ରହିଛି ମୁଁ ବି ସକ୍ଷମ। ଏ ସମ୍ପର୍କରେ ଅପରାଜିତା ସାମଲଙ୍କ ସହ ସାକ୍ଷାତକାର। ସକାଳ 8:30 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଲୋପିତା ମିଶ୍ର ଏବଂ ଦେବାଶିଷ ମହାପାତ୍ର। ସକାଳ 8:45 ବଣପାହାଡ଼ର ଗୀତ କାର୍ଯ୍ୟକ୍ରମରେ କିଷାନ ଗୀତ ପରିବେଷଣ କରିଛନ୍ତି ରମେଶ କିଷାନ ଏବଂ ସାଥୀମାନେ। ସକାଳ 9:00 ବିବିଧ ଭାରତୀ କାର୍ଯ୍ୟକ୍ରମ।

ସକାଳ 10ଟାରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ, ଦିନ 12ଟାରେ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗର 1283 ଭାଗ ଶ୍ରୋତାମାନେ ଶୁଣିପାରିବେ। ଅପରାହ୍ନ 5ଟାରେ ଆରତୀ କାର୍ଯ୍ୟକ୍ରମ, ଅପରାହ୍ନ 5:30 ନାରୀ ମହଲ କାର୍ଯ୍ୟକ୍ରମରେ ପରିବାର ଗଠନରେ ନାରୀର ପୁରାତନ ଓ ନୂତନ ଚିନ୍ତାଧାରା ଏ ସମ୍ପର୍କରେ ଆଲୋଚନା କରିଛନ୍ତି ରଶ୍ମିତା ପାତ୍ର। ସନ୍ଧ୍ୟା 6:10 ସମ୍ବଲପୁରୀ ଗୀତ, ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ଖେତ ଖମାର କାର୍ଯ୍ୟକ୍ରମ ପ୍ରଚାର କରିବୁ ରାତି 7:30, ରାତି 8ଟାରେ ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ରାତି 10ଟାରେ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ, ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଉସ୍ତାଦ ବିସ୍ମିଲ୍ଲା ଖାଙ୍କ ସେହନାଇ ବାଦନ। ଶ୍ରୋତବନ୍ଧୀ, ଏଥିଲା ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ପରେ ଡାକ୍ତରୀ ପରୀକ୍ଷାରେ ପ୍ରବେଶ ପାଇଁ ଅନୁଷ୍ଠିତ ନିଟ୍ ୟୁଜି 2026 ପରୀକ୍ଷା ବାତିଲ ହେବା ସହ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ମାମଲାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ସିବିଆଇ 40ରୁ ଉର୍ଦ୍ଧ୍ୱ ଜଣଙ୍କୁ ଅଟକ ରଖି ଜେରା କରୁଛି। ସେହିଭଳି ରାଜସ୍ଥାନ ପୁଲିସ୍ର ସ୍ୱତନ୍ତ୍ର ଦଳ ଏହି ମାମଲାରେ ଏପର୍ଯ୍ୟନ୍ତ 15 ଜଣଙ୍କୁ ଗିରଫ କରିଛି। ପରବର୍ତ୍ତୀ ପରୀକ୍ଷା ତାରିଖ ଆଗାମୀ 10 ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏନ୍ଟିଏ ପକ୍ଷରୁ ଏହି ପରୀକ୍ଷା ଗତ 3 ତାରିଖରେ ଦେଶବ୍ୟାପୀ 5400 ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ସମ୍ବଲପୁର ମହାନଗର ନିଗମଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି। ଏଥିରେ ମହାନଗର ନିଗମ ଏବଂ ଅନ୍ୟ ପୌରାଞ୍ଚଳରେ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା। ବୈଠକରେ ସମ୍ବଲପୁର ଯୋଜନା ଅଞ୍ଚଳ ପାଇଁ ନୂତନ ବ୍ୟାପକ ବିକାଶ ଯୋଜନା 2047 ପ୍ରସ୍ତୁତ କରିବାକୁ ଅନୁମୋଦନ କରାଯାଇଛି। ଏହି ଅବସରରେ ଶ୍ରୀ ମହାପାତ୍ର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ ସହ ବିଭିନ୍ନ ଯୋଜନାରେ ଭତ୍ତା ଓ ସହାୟତା ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ଗୁଜରାଟ ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ ପରବର୍ତ୍ତୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନିବେଶକମାନଙ୍କ ପାଇଁ ରାଜ୍ୟରେ ଶିଳ୍ପ ଓ ଅନ୍ୟ କ୍ଷେତ୍ରରେ ପ୍ରକଳ୍ପ ସ୍ଥାପନ ଲାଗି ଅନୁକୂଳ ସୁବିଧା ସୁଯୋଗ ଯୋଗାଇ ଦେବା ନେଇ ଆଲୋଚନା ହୋଇଥିଲା। ସୂଚନା ଅନୁସାରେ ଗୁଜରାଟ ସମ୍ମିଳନୀରେ ରାଜ୍ୟକୁ ମୋଟ 48,333 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି। ମୁଖ୍ୟ ଶାସନ ସଚିବ ଅନୁଗରଙ୍କ ଅଧ୍ୟକ୍ଷତାରେ ସମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ସମ୍ପର୍କିତ ଏକ ବୈଠକ ଭୁବନେଶ୍ୱର ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରସ୍ତୁତି ସମନ୍ୱୟ ଓ ପୂର୍ବ ସତର୍କ ସୂଚନା ମାଧ୍ୟମରେ ଶୂନ୍ୟ ମୃତାହତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି ଓଡ଼ିଶା ଉପକୂଳରେ କୌଣସି ବାତ୍ୟାର ସମ୍ଭାବନା ନଥିବା ବୈଠକରେ ସୂଚନା ଦେଇଥିଲେ। ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତି ଲାଗି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ପାଇଁ 30 ଓଡ୍ରାଫ୍ ଟିମ୍ ସଜାଗ ରହିବା ସହ ବିଭିନ୍ନ ବିଭାଗ

0: ପକ୍ଷରୁ ଜଳଭଣ୍ଡାର ପରିଚାଳନା, ରାସ୍ତା ଓ ବିଦ୍ୟୁତ୍ ସେବା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖିବା ସମ୍ପର୍କରେ ସମୀକ୍ଷା ହୋଇଥିଲା। ରାଜ୍ୟର ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ଼ ତଥା ସମସ୍ତ ସ୍ତରରେ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରିବା ଉପରେ ବିଭାଗୀୟ କମିଶନର ଅଶ୍ୱତି ଏସ୍ ଗୁରୁତ୍ୱାରୋପ କରିଛନ୍ତି। ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା, ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଔଷଧ ଉପଲବ୍ଧତା ଓ ହସ୍ପିଟାଲ ଭିତ୍ତିଭୂମି ସମ୍ପର୍କରେ ଆଲୋଚନା ହୋଇଥିଲା। ବୈଠକରେ ଆଗାମୀ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆଗୁଆ ପଦକ୍ଷେପ ନେବାକୁ ସ୍ୱାସ୍ଥ୍ୟ ବିଭାଗର କମିଶନର ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମାଲକାନଗିରି ଜିଲ୍ଲାରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାରେ ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଏଥିପାଇଁ କଟକ ଏସ୍ସିବି ମେଡିକାଲ କଲେଜରୁ 7 ଜଣ ବିଶେଷଜ୍ଞ ଡାକ୍ତର ଏକ ସ୍ୱତନ୍ତ୍ର ବିମାନ ଯୋଗେ ମାଲକାନଗିରିରେ ପହଞ୍ଚିଛନ୍ତି। ପୁରୀ ଶ୍ରୀମନ୍ଦିର ଦ୍ୱିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଗତକାଲି ଶେଷ ହୋଇଛି। ଗଣତି ଶେଷ ହେବା ପରେ ଅଳଙ୍କାରଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଇଛି। ଆସନ୍ତା 19 ତାରିଖରୁ ପୁଣି ଥରେ ଗଣତି କାର୍ଯ୍ୟ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଯାଜପୁର ଜିଲ୍ଲା ବ୍ୟାସନଗର ସହରରେ ଥିବା ରାଜୀବ ଗାନ୍ଧୀ ଷ୍ଟାଡିୟମର ଆଧୁନିକୀକରଣ ପାଇଁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଷ୍ଟାଡିୟମ ପାଇଁ 35 ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଉପଲକ୍ଷେ ଆକାଶବାଣୀ ଜୟପୁର ପକ୍ଷରୁ ଏକ ସଙ୍ଗୀତ ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରତିଷ୍ଠିତ ଶିଳ୍ପୀମାନେ ଯୋଗଦେଇ ସଙ୍ଗୀତ ପ୍ରଦର୍ଶନ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ସମ୍ପାଦନ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଓଡ଼ିଆ ଭାଷାରେ କାର୍ଯ୍ୟ କରିବା ଲାଗି ସଚେତନତା ବୃଦ୍ଧି ସହ ପ୍ରଶିକ୍ଷଣ ଦିଆଯାଇଥିଲା। ବରଗଡ଼ ଜିଲ୍ଲାରେ ଆୟୋଜିତ ଲୋକରଞ୍ଜନୀ ସାଂସ୍କୃତିକ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହେଉଛି। କାର୍ଯ୍ୟକ୍ରମକୁ ସାଂସଦ ପ୍ରଦୀପ ପୁରୋହିତ ଉଦ୍ଘାଟନ କରିଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ତେବେ ଆସନ୍ତା ସପ୍ତାହ ମଧ୍ୟରେ ବିଭିନ୍ନ ସ୍ଥାନରେ ସର୍ବାଧିକ ତାପମାତ୍ରା 2-4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଗତକାଲି ଟିଟିଲାଗଡ଼ଠାରେ ଦିନର ସର୍ବାଧିକ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ଶନିବାର ପର୍ଯ୍ୟନ୍ତ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜିର ହେଉଛି ଆଲୋଚନା ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା। ଆଲୋଚକ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।
2: ପ୍ରତ୍ୟେକ ବ୍ୟକ୍ତି ବଞ୍ଚିବା ପାଇଁ ଖାଦ୍ୟ ଯେପରି ଭାବରେ ଆବଶ୍ୟକ, ସେହିପରି ଭାବରେ ଏକ ସୁସ୍ଥ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଅପରିହାର୍ଯ୍ୟ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି ପ୍ରତ୍ୟେକ ଦିନ 6 ଘଣ୍ଟାରୁ 7 ଘଣ୍ଟା ନିହାତି ଶୋଇବା ଦରକାର। ଯେଉଁ ବ୍ୟକ୍ତିର ନିଦ୍ରାଗତ ସମସ୍ୟା ଯେତେ କମ୍, ତା'ର ଶାରୀରିକ ଓ ମାନସିକ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ସେତେ କମ୍। ବର୍ତ୍ତମାନ ସମୟରେ ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଏକ ସାଧାରଣ ଘଟଣା ଭାବେ ଉଭା ହୋଇଛି। ମାନସିକ ରୋଗୀ, ବିଭିନ୍ନ ପ୍ରକାର ଶାରୀରିକ ରୋଗୀ ତଥା ରକ୍ତଚାପ, ଡାଇବେଟିସ୍, ହୃଦ୍ରୋଗ ଓ କ୍ୟାନ୍ସର ଆଦି ଭୋଗୁଥିବା ରୋଗୀ ଓ ନିଶାଜନିତ ମାନସିକ ସମସ୍ୟା ଭୋଗୁଥିବା ରୋଗୀମାନଙ୍କର ନିଦ୍ରାହୀନତା ଏକ ସାଧାରଣ ସମସ୍ୟା। ବର୍ତ୍ତମାନ ସମୟରେ କର୍ମକ୍ଷେତ୍ରରେ ବଞ୍ଚିବା ପାଇଁ ଅହରହ ସଂଗ୍ରାମ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୁବାବସ୍ଥାରେ ପ୍ରବଳ ପ୍ରତିଯୋଗିତା, ଅଫିସରେ କାମ କରୁଥିବା ବ୍ୟକ୍ତିମାନେ ଦୀର୍ଘ ସମୟ ବସି ରହି କାମ କରିବା ଓ ଶାରୀରିକ ପରିଶ୍ରମଠାରୁ ଦୂରେ ରହିବା ଫଳରେ ନିଦ୍ରାହୀନତା ଧୀରେ ଧୀରେ ବଢ଼ି ଚାଲିଛି। ବୈଜ୍ଞାନିକ ଅନୁଶୀଳନରୁ ଜଣାପଡ଼ିଛି ଯେ ସାରା ବିଶ୍ୱରେ 15% ଲୋକ ଅନିଦ୍ରା ଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ବିଭିନ୍ନ ରୋଗ ଯୋଗୁଁ ଡାକ୍ତରଙ୍କ ପାଖକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରେ 40-50% ରୋଗୀ ନିଦ୍ରାହୀନତା ଏକ ଲକ୍ଷଣ ବୋଲି ପ୍ରକାଶ କରିଥାନ୍ତି। ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କ ମଧ୍ୟରୁ 80% ରୋଗୀ ନିଦ୍ରାହୀନତା ଭୋଗ କରିଥାନ୍ତି। ନିଦ୍ରାହୀନତା ଭୋଗ କରୁଥିବା ରୋଗୀମାନଙ୍କ ମଧ୍ୟରୁ ଅଧିକାଂଶ ମାନସିକ ବିଷାଦ ବା ଡିପ୍ରେସନ୍, ଆଙ୍ଗଜାଇଟି ରୋଗ ଓ ନିଶାଗ୍ରସ୍ତ ମାନସିକ ସମସ୍ୟାରେ ଆକ୍ରାନ୍ତ ହୋଇଥାନ୍ତି। ନିଦ୍ରାହୀନତା ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଲେ ମଣିଷ ରକ୍ତଚାପ, ଡିପ୍ରେସନ୍, ଡାଇବେଟିସ୍, ହୃଦ୍ରୋଗ ଓ ଡିମେନ୍ସିଆ ଆଦି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା 2-3 ଗୁଣ ପର୍ଯ୍ୟନ୍ତ ବଢ଼ିଯାଏ। ଏଥିମଧ୍ୟରୁ ଗୋଟିଏ ରୋଗରେ ଆକ୍ରାନ୍ତ ହେଲେ ଶରୀର ଭିତରେ ବିଭିନ୍ନ ପ୍ରତିକ୍ରିୟା ମାଧ୍ୟମରେ ଅନ୍ୟ ରୋଗ ମାଡ଼ିବସେ। ନିଦ୍ରାହୀନତା ଲାଗି ରହିଲେ ତା'ର ପରିଣାମ ସ୍ୱରୂପ ଭୁଲିଯିବା ବା ଛୋଟ ଛୋଟ କଥା ମନେ ନ ରହିବା, ଚିଡ଼ଚିଡ଼ି ଲାଗିବା, ଅନ୍ୟମନସ୍କ ରହିବା, ଗାଡ଼ି ଚଳାଇବା ବେଳେ ଦୁର୍ଘଟଣା ହେବା ଓ ସର୍ବୋପରି ମଣିଷର ସାମାଜିକ ଏବଂ ବୃତ୍ତିଗତ କାମରେ କାର୍ଯ୍ୟଦକ୍ଷତା କମିଯାଏ, ଯାହା ନିଜକୁ ନିଜେ ବ୍ୟକ୍ତି ଅନୁଭବ କରିପାରେ ନାହିଁ। ଦୈନନ୍ଦିନ ଜୀବନରେ ଏସବୁ ଜିନିଷ ବ୍ୟକ୍ତି ଠିକ୍ ଭାବରେ ହୃଦୟଙ୍ଗମ କରି ନପାରିବା ଦ୍ୱାରା ଗୋଟିଏ ପରେ ଗୋଟିଏ ସମସ୍ୟା ବଢ଼ିଚାଲେ। ବର୍ତ୍ତମାନ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା କିପରି ହେବ ସେ ବିଷୟରେ ଆଲୋଚନା କରିବା। ଆମ ରାଜ୍ୟର ଲୋକମାନେ ଅପରାହ୍ନରେ ଆଳସ୍ୟ ଯୋଗୁଁ ଶୋଇବାକୁ ଯାଆନ୍ତି ଓ ଏହାକୁ ସ୍ୱାସ୍ଥ୍ୟ ପାଇଁ ଅପରିହାର୍ଯ୍ୟ ବୋଲି ଭାବନ୍ତି। ପୃଥିବୀର ଅନ୍ୟ କୌଣସି ସ୍ଥାନରେ ସୁସ୍ଥ ବୟସ୍କ ବ୍ୟକ୍ତି ଦିନରେ ଶୋଇନଥାନ୍ତି। ଶାରୀରିକ ପରିଶ୍ରମ ନକରି ଦିନରେ ଶୋଇଲେ ରାତିରେ ନିଦ ନ ହେବା ସ୍ୱାଭାବିକ କଥା, ତେଣୁ ଦିନବେଳା ଶୋଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେଣୁ ସବୁବେଳେ ବସି ରହି କାମ କରୁଥିବା ବ୍ୟକ୍ତିମାନେ ଦିନରେ କିମ୍ବା ସନ୍ଧ୍ୟାରେ ଖାଲି ପେଟରେ ଚାଲିବା ଦ୍ୱାରା ରାତିରେ ନିଦ ଠିକ୍ ହୋଇଥାଏ। କୃଷି କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି, ଶ୍ରମିକମାନେ, କଳକାରଖାନାରେ ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତିମାନେ ଶାରୀରିକ ପରିଶ୍ରମ କରୁଥିବାରୁ ସେମାନଙ୍କର ଉପଯୁକ୍ତ ନିଦ୍ରା ହୋଇଥାଏ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ଅପେକ୍ଷା କମ୍ ରୋଗରେ ଆକ୍ରାନ୍ତ ହୁଅନ୍ତି। ଆମେ ଶୋଉଥିବା କୋଠରୀକୁ କେବଳ ଶୋଇବା ପାଇଁ ବ୍ୟବହାର କରି ଅନ୍ୟାନ୍ୟ କୋଠରୀରେ ଘରର ଅନ୍ୟାନ୍ୟ କାମ କରିବା ଦ୍ୱାରା ଠିକ୍ ନିଦ୍ରା ହୋଇଥାଏ। ବହୁତ ସମୟରେ ଶୋଇବା କୋଠରୀକୁ ଅନ୍ୟ କୌଣସି କାର୍ଯ୍ୟ ପାଇଁ ବ୍ୟବହାର କରିବା ଦ୍ୱାରା ସେହି କୋଠରୀରେ ନିଦ୍ରା ଠିକ୍ ହୋଇନଥାଏ। ରାତିରେ ରାତ୍ରି ଭୋଜନ କରିବା ସମୟରେ ପେଟ ପୁରା ଖାଦ୍ୟ ନ ଖାଇ ପେଟ କିଛି ଖାଲି ରଖିଲେ ସୁନିଦ୍ରା ହେବାରେ ସାହାଯ୍ୟ ହୋଇଥାଏ। ବହୁତ ସମୟରେ ନିଦ୍ରାହୀନତା କୌଣସି ରୋଗର ଲକ୍ଷଣ ନ ହୋଇ ଏହା ଏକ ପ୍ରାଇମେରୀ ରୋଗ ହିସାବରେ ଅନେକ ଲୋକଙ୍କଠାରେ ଦେଖାଦେଇଥାଏ। ଏଥିପାଇଁ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ଔଷଧ ଖାଇଲେ ଏହା ସମ୍ପୂର୍ଣ୍ଣ ଭାବେ ନିରାକରଣ ହୋଇପାରିବ। ତେଣୁ ନିଦ୍ରାହୀନତା ଲାଗି ରହିଲେ ଡାକ୍ତରଙ୍କୁ ପରାମର୍ଶ କରି ଶୀଘ୍ର ଉପଚାର କରିବା ଦରକାର, ଯାହାଦ୍ୱାରା ନିଦ୍ରାହୀନତା ଯୋଗୁଁ ହେଉଥିବା ଅନ୍ୟାନ୍ୟ ରୋଗକୁ ମଧ୍ୟ ରୋକାଯାଇପାରିବ।
1: ଆମର ସ୍ୱାସ୍ଥ୍ୟରେ ଆପଣମାନେ ଶୁଣିଥିଲେ ଆଲୋଚନା ଅନିଦ୍ରାଜନିତ ସ୍ୱାସ୍ଥ୍ୟ ସମସ୍ୟା। ଆଲୋଚକ ଥିଲେ ଡାକ୍ତର ଶାରଦା ପ୍ରସନ୍ନ ସ୍ୱାଇଁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ମହାରାଷ୍ଟ୍ରରେ ଏକ ଧାର୍ମିକ ସମାରୋହରେ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହେବା ଘଟଣାର ତଦନ୍ତ ଭାର ହାତକୁ ନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଏକ ମାମଲା ରୁଜୁ କରିଛି। ଶିକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ଦିଆଯାଇଥିବା ଅଭିଯୋଗ ଭିତ୍ତିରେ ଏହି ମାମଲା ରୁଜୁ ହୋଇଛି ବୋଲି ସିବିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ସିବିଆଇ ପକ୍ଷରୁ ଏଥିଲାଗି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରିବା ଲାଗି ବିଭିନ୍ନ ସ୍ଥାନକୁ ପଠାଯାଇଛି ବୋଲି ଏହି ବିବୃତ୍ତିରେ କୁହାଯାଇଛି। ଚଳିତ ମାସ 3 ଏନ୍ଟିଏ ପକ୍ଷରୁ ନିଟ୍ ସ୍ନାତକ 2026 ଦେଶବ୍ୟାପୀ ଅନୁଷ୍ଠିତ ହୋଇଥିଲା। ଅନ୍ୟପକ୍ଷରେ ଏହି ଘଟଣାରେ ରାଜସ୍ଥାନ ପୁଲିସ 15 ଅଟକ ରଖିଛି। ଏହି ଘଟଣାର ମୁଖ୍ୟ ଜୟପୁରର ମନୀଷ ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ନେଟୱାର୍କ କେତେଦୂର ବ୍ୟାପିଛି ଏବଂ ଏଥିରେ ହୋଇଥିବା ଆର୍ଥିକ କାରବାର ସମ୍ପର୍କରେ ପୁଲିସ ତଦନ୍ତ କରୁଛି। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ଲାଗି ଘୋଷଣା କରିଛନ୍ତି।

0: ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ବିଚାର ବିଭାଗୀୟ ଭିତ୍ତିଭୂମି ପରାମର୍ଶଦାତା କମିଟିର ଅଧ୍ୟକ୍ଷ ରହିଛନ୍ତି। ଏହି କମିଟିରେ ଅନ୍ୟମାନଙ୍କ ମଧ୍ୟରେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଦେବାଂଶୁ ବସାକ, ପଞ୍ଜାବ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ରା ଏବଂ ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସୋମା ଶେଖର ସୁନ୍ଦରେସାନ୍ ସଦସ୍ୟ ଅଛନ୍ତି। ଏତଦ୍ବ୍ୟତୀତ ସୁପ୍ରିମକୋର୍ଟର ସେକ୍ରେଟାରୀ ଜେନେରାଲ ଏବଂ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର ମହାନିର୍ଦ୍ଦେଶକ ମଧ୍ୟ ଏହି କମିଟିରେ ସଦସ୍ୟ ଭାବେ କାର୍ଯ୍ୟ କରିବେ। ଏହି କମିଟି ଦେଶବ୍ୟାପୀ ବିଭିନ୍ନ ଅଦାଲତରେ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆବଶ୍ୟକ ହେଉଥିବା ସରକାରୀ ଆର୍ଥିକ ସହାୟତା ଆକଳନ କରିବେ। ଚଳିତ ବର୍ଷ ଅଗଷ୍ଟ 31 ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶ ପରିଷଦର ସଦସ୍ୟ ସଞ୍ଜୀବ ସାନ୍ୟାଲଙ୍କୁ କମିଟି ପ୍ରଦାନ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଷୋଡ଼ଶ ପେନ୍ସନ୍ ଅଦାଲତ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବ। କାର୍ମିକ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଏହି ଅଦାଲତରେ ଅଧ୍ୟକ୍ଷତା କରିବେ। 37 ମନ୍ତ୍ରଣାଳୟ ଏବଂ ବିଭାଗରେ ବହୁଦିନରୁ ପଡ଼ି ରହିଥିବା 985 ପେନ୍ସନ୍ ସମ୍ପର୍କିତ ଅଭିଯୋଗଗୁଡ଼ିକୁ ଆଜି ଏହି ଅଦାଲତରେ ସମାଧାନ କରାଯିବ। ପେନ୍ସନ୍ ଏବଂ ପେନ୍ସନ୍ଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 2017 ବହୁଦିନରୁ ପଡ଼ି ରହିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପେନ୍ସନ୍ ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ କରିବା ଦିଗରେ ପେନ୍ସନ୍ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ 15 ପେନ୍ସନ୍ ଅଦାଲତ ମାଧ୍ୟମରେ ପ୍ରାୟ 28,000 ଅଭିଯୋଗର ବିଚାର କରାଯାଇ 20,000 ଉର୍ଦ୍ଧ ମାମଲାର ତତ୍କାଳୀନ ସମାଧାନ କରାଯାଇଛି, ଫଳରେ ପେନ୍ସନ୍ ଅଦାଲତରେ ସଫଳତାର ହାର 71% ଉର୍ଦ୍ଧ ବୋଲି ବିଭାଗ କହିଛି। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ଆଜି ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ। ଏଥିଲାଗି ସମର୍ଥନ ଯୋଗାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ସି ଜୋସେଫ୍ ବିଜୟ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଛନ୍ତି। ସରକାର ଗଠନ ଲାଗି ପୂର୍ବରୁ କେତେକ ରାଜନୈତିକ ଦଳ ଟିଭିକେକୁ ସମର୍ଥନ କରିଥିଲେ। ଏତଦ୍ବ୍ୟତୀତ ଏଆଇଡିଏମ୍କେର କେତେକ ବିଧାୟକଙ୍କ ସମେତ ଏଏମ୍ଏମ୍କେର ଏକମାତ୍ର ବିଧାୟକ ଏସ୍ କାମରାଜ ମଧ୍ୟ ଟିଭିକେକୁ ସମର୍ଥନ ଦେବା ଲାଗି ସମ୍ମତି ପ୍ରଦାନ କରିଥିବା ଜଣାଯାଇଛି। ଟିଭିକେ ନିକଟରେ ବର୍ତ୍ତମାନ ବିଧାନସଭାରେ ପ୍ରାୟ 150 ବିଧାୟକଙ୍କ ସମର୍ଥନ ଥିବା ଜଣାଯାଇଛି। ଇତିମଧ୍ୟରେ ଟିଭିକେ ସରକାରକୁ ସମର୍ଥନ ଦେବା ପ୍ରସଙ୍ଗରେ ଏଆଇଏଡିଏମ୍କେ ଦଳ ଦୁଇ ଭାଗରେ ବିଭକ୍ତ ହୋଇଥିବା ଜଣାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ଏଡ଼ାପାଡ଼ି କେ ପାଲାନୀସ୍ୱାମୀଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଟିଭିକେ ସରକାରକୁ ସମର୍ଥନ ନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି। ସରକାର ଶ୍ରମିକମାନଙ୍କ ସାମାଜିକ ସୁରକ୍ଷା ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରମ ନିଯୁକ୍ତି ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ସିଆଇଆଇ ପକ୍ଷରୁ ଅନୁଷ୍ଠିତ ପରବର୍ତ୍ତୀ ପିଢ଼ି ଶ୍ରମ ସଂସ୍କାର, ଶିଳ୍ପ ଅଭିବୃଦ୍ଧି ଏବଂ ନିଯୁକ୍ତି ସୃଷ୍ଟି ସମ୍ପର୍କିତ ପ୍ରସଙ୍ଗରେ ନିଜ ମତ ରଖି ସେ ଏହା କହିଛନ୍ତି। ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଶ୍ରମିକମାନଙ୍କ କ୍ଷେତ୍ରରେ ସରକାର ଶିଳ୍ପଗୁଡ଼ିକ ଉପରୁ ବୋଝ ହ୍ରାସ କରିବା ଉଦ୍ଦେଶ୍ୟରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ପ୍ରାୟ 10 ପୂର୍ବେ ଦେଶରେ 29 ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହୋଇଥିବା ବେଳେ ବର୍ତ୍ତମାନ ଏହି ସଂଖ୍ୟା 94 ପହଞ୍ଚିଛି। ନୂତନ ଶ୍ରମ ଆଇନ ଉପରେ ଆଲୋକପାତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଦେଶରେ ଉଭୟ ଶ୍ରମକୈନ୍ଦ୍ରିକ ଏବଂ ଶିଳ୍ପକୈନ୍ଦ୍ରିକ ସଂସ୍କାର କାର୍ଯ୍ୟକାରୀ କରାଯାଇଛି। ଗରିବ ଓ ଚାଷୀମାନଙ୍କ ହିତରେ କାର୍ଯ୍ୟ କରିବା ସହିତ ଶିଳ୍ପ ଅଭିବୃଦ୍ଧି ଲାଗି ଆବଶ୍ୟକ ପଦକ୍ଷେପ ନେବା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମାଣ୍ଡବ୍ୟ ମତବ୍ୟକ୍ତ କରିଛନ୍ତି। ପଶ୍ଚିମ ଏସିଆ ବିବାଦକୁ ଦୃଷ୍ଟିରେ ରଖି ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ ପ୍ରାୟ 18,000 ବୃଦ୍ଧି କରିଛି। ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ହରଦୀପ ସିଂ ପୁରୀ ନୂଆଦିଲ୍ଲୀଠାରେ ସିଆଇଆଇ ବାର୍ଷିକ ବ୍ୟବସାୟିକ ସମ୍ମିଳନୀ 2026 ଉଦ୍ବୋଧନ ଦେଇ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭାରତ ଦୈନିକ ଘରୋଇ ଏଲ୍ପିଜି ଉତ୍ପାଦନ 36,000 54,000 ବୃଦ୍ଧି କରିଛି। ସାମ୍ପ୍ରତିକ ସ୍ଥିତିରେ ଗତ କିଛି ମାସ ଧରି ବିଶ୍ୱର ଅନେକ ରାଷ୍ଟ୍ରରେ ତୈଳ ସଙ୍କଟ ଦେଖାଦେବା ସହିତ ଏହାର ମୂଲ୍ୟ ଆକାଶଛୁଆଁ ହୋଇଥିବା ବେଳେ ଭାରତରେ ଏହାର ତୁଳନାତ୍ମକ ଘରୋଇ ମୂଲ୍ୟ ସ୍ଥିର ରହିଛି। ଏ ଦିଗରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ବିହିତ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଦେଶରେ 60 ଲାଗି ଅଶୋଧିତ ତୈଳ ଓ ଏଲ୍ଏନ୍ଜିର ବଫର ଷ୍ଟକ୍ ରହିଥିବା ବେଳେ ଏଲ୍ପିଜିର ଷ୍ଟକ୍ 45 ଲାଗି ଗଚ୍ଛିତ ରହିଛି। ତେଣୁ ଦେଶରେ ଏ କ୍ଷେତ୍ରରେ ତୁରନ୍ତ କୌଣସି ଅଭାବ ପରିଲକ୍ଷିତ ହେବାର ସମ୍ଭାବନା ନାହିଁ। ଏହି ଅବସରରେ ଏଲ୍ପିଜିରୁ ଏଲ୍ଏନ୍ଜିକୁ ପରିବର୍ତ୍ତନ କରିବା ସହିତ ଏକ ସବୁଜ ଶକ୍ତି ଦେଶ ଭାବେ ଭାରତକୁ ଗଢ଼ି ତୋଳିବା ଦିଗରେ ମିଳିତ ପ୍ରୟାସ କରିବା ଲାଗି ଶ୍ରୀ ପୁରୀ ଶିଳ୍ପୋଦ୍ୟୋଗୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତିନିଦିନିଆ ଚୀନ୍ ଗସ୍ତରେ ଯାଇ ଆଜି ବେଜିଂରେ ପହଞ୍ଚିବାର କାର୍ଯ୍ୟସୂଚୀ ରହିଛି। ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ଚୀନ୍ ପ୍ରତିପକ୍ଷ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ଅବସରରେ ହେବାକୁ ଥିବା ବୈଠକରେ ଦ୍ୱିପକ୍ଷୀୟ ସମ୍ପର୍କ ପ୍ରସଙ୍ଗରେ ମତ ବିନିମୟ ହେବ। ତେବେ ଏହି ବୈଠକରେ ବାଣିଜ୍ୟ କାରବାର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି ଟ୍ରମ୍ପ ପୂର୍ବରୁ ସୂଚନା ଦେଇସାରିଛନ୍ତି। 2017 ମସିହା ପରଠାରୁ ଏହା ହେଉଛି ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଚୀନ୍ ଗସ୍ତ। ଏଥିସହିତ ଟ୍ରମ୍ପ ଏବଂ ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହା ହେଉଛି ସପ୍ତମ ଦ୍ୱିପକ୍ଷୀୟ ବୈଠକ। ଚୀନ୍ ଗସ୍ତ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ଏହି ଗସ୍ତର ସକାରାତ୍ମକ ଦିଗ ଉପରେ ଆଲୋକପାତ କରିଛନ୍ତି। ଚୀନ୍ବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ଏକ ବାର୍ତ୍ତାରେ ସେ କହିଛନ୍ତି, ତାଙ୍କର ଏହି ଗସ୍ତ ଦ୍ୱାରା ଆଗାମୀ ଦଶନ୍ଧି ଧରି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲା ଅନ୍ତର୍ଗତ ଜାଟ ତହସିଲରେ ଗତକାଲି ଧାର୍ମିକ ସମାରୋହ ଅନୁଷ୍ଠିତ ହେବା ସମୟରେ ଏକ କାନ୍ଥ ଭୁଷୁଡ଼ି ପଡ଼ିବାରୁ 6 ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ଏହି ଧାର୍ମିକ ଅନୁଷ୍ଠାନରେ 300 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ। ତେବେ ହଠାତ୍ ପ୍ରବଳ ଝଡ଼ ବର୍ଷା ହେବା ଯୋଗୁଁ ପ୍ରାୟ 30 ଶ୍ରଦ୍ଧାଳୁ ସମ୍ପୃକ୍ତ କାନ୍ଥ ନିକଟରେ ଆଶ୍ରୟ ନେଇଥିବା ବେଳେ ଏହା ଭୁଷୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଆହତ ପ୍ରାୟ 15 ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲ ଏବଂ ସାଙ୍ଗଲି ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁର୍ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ନିଜର ଗଭୀର ସମବେଦନା ଜଣାଇବା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। କ୍ରିକେଟ୍। ଆଇପିଏଲ୍ କ୍ରିକେଟରେ ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ପରାସ୍ତ କରିଛି। ଅହମ୍ମଦାବାଦରେ ଗତକାଲି ଅନୁଷ୍ଠିତ ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଗୁଜରାଟ ଟାଇଟନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ହରାଇ 168 ରନ୍ କରିଥିଲା। ଦଳ ପକ୍ଷରୁ ସାଇ ସୁଦର୍ଶନ 61 ଏବଂ ୱାଶିଂଟନ୍ ସୁନ୍ଦର 50 ରନ୍ କରିଥିଲେ। 169 ରନ୍ ବିଜୟ ଲକ୍ଷ୍ୟର ପିଛା କରି ସନ୍ରାଇଜର୍ସ ହାଇଦ୍ରାବାଦ 14 ଓ 5 ବଲ୍ରେ ମାତ୍ର 86 ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଗୁଜରାଟ ଟାଇଟନ୍ସ ପକ୍ଷରୁ କାଗିସୋ ରାବାଡ଼ା 3 ୱିକେଟ୍ ଅକ୍ତିଆର କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଏହାଛଡ଼ା ଜାସନ୍ ହୋଲ୍ଡର 3 ୱିକେଟ୍ ଅକ୍ତିଆର କରିଛନ୍ତି। ଆଜିର ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚ୍ ରାୟପୁରରେ ସନ୍ଧ୍ୟା 7:30 ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଟ୍ ସ୍ନାତକ 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ଆରମ୍ଭ କରି ମାମଲା ରୁଜୁ କଲା ସିବିଆଇ। ଦେଶବ୍ୟାପୀ ଅଦାଲତଗୁଡ଼ିକର ଆଧୁନିକୀକରଣ ନିମନ୍ତେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ଘୋଷଣା। ତାମିଲନାଡୁର ନବନିର୍ବାଚିତ ଟିଭିକେ ସରକାର ବିଧାନସଭାରେ ଆଜି ପ୍ରମାଣ କରିବେ ନିଜର ସଂଖ୍ୟାଗରିଷ୍ଠତା। ଏବଂ ଆଇପିଏଲ୍ର ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 82 ପରାସ୍ତ କଲା ଗୁଜରାଟ ଟାଇଟନ୍ସ। ସମ୍ବାଦ ଶେଷ ହେଲା।
1: ଶ୍ରୋତାନ୍ତ ଏତେବେଳ ପର୍ଯ୍ୟନ୍ତ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ପ୍ରେରଣା। ଆଜି ଏଥିରେ ବିଷୟ ରହିଛି ମୁଁ ବି ସକ୍ଷମ। ଏ ସମ୍ପର୍କରେ ଅପରାଜିତା ସାମଲଙ୍କ ସହ ସାକ୍ଷାତକାର। କାର୍ଯ୍ୟକ୍ରମର ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସତ୍ୟଭାମା ପତି।
2: ଚିନ୍ମୟ ବିଦ୍ୟାଳୟ ଇଂରାଜୀ ମାଧ୍ୟମ ଛେଣ୍ଡ ରାଉରକେଲା ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ 9ମ ଶ୍ରେଣୀ ଏବଂ ବିଶେଷ ଭାବରେ 11ଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KG ନବମ ଓ 11ଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ ସଫଳତାର ଅନନ୍ୟ ଶିକ୍ଷାଳୟ।

নমস্কার শ্রোতা বন্ধু, ଆପଣମାନଙ୍କୁ 102.6 ଏଫ୍ଏମ୍ର ପ୍ରିୟ ପ୍ରେରଣା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ। କାର୍ଯ୍ୟକ୍ରମର ପ୍ରଯୋଜନାରେ ଅଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ଆପଣଙ୍କର ରେଡିଓ ସାଥୀ ସତ୍ୟଭାମା। ହଁ ଶ୍ରୋତା ବନ୍ଧୁ, ପ୍ରେରଣା ଗୋଟିଏ ଛୋଟ ଶବ୍ଦଟିଏ ନା? ହଁ, ଏହି ଛୋଟ ଶବ୍ଦଟିଏ ଯାହା ମାନସିକତାକୁ ଜାଗ୍ରତ କରିଥାଏ, ଜୀବନର ଗଭୀର ଅନ୍ଧାରରେ ଆଶାର ଆଲୋକ ଦେଖାଇଥାଏ। ଆମେ ସମସ୍ତେ ଜୀବନରେ କେବେ ନା କେବେ ଏମିତି ଏକ ମୁହୂର୍ତ୍ତକୁ ସାମ୍ନା କରିଥାଉ ଯେଉଁଠାରେ ଲାଗେ ଯେ ଆଗକୁ ବଢ଼ିବା ପାଇଁ ଆଉ କୌଣସି ଶକ୍ତି ବା ରାସ୍ତା ନାହିଁ। କିନ୍ତୁ ଯଦି ସେହି ମୁହୂର୍ତ୍ତରେ ଆମ ପାଖରେ ଥାଏ କିଛି ଦୃଢ଼ ମନୋବଳ, ଏକ ଦୃଢ଼ ଚେତନା, ତେବେ ସବୁ ଜିନିଷ ସମ୍ଭବପର ହୋଇଥାଏ।

ହଁ ଶ୍ରୋତା ବନ୍ଧୁ, ପ୍ରେରଣା ଅର୍ଥାତ୍ ଯେଉଁଠି ଜୀବନର ସତ୍ୟ ଘଟଣା, ଅଭିଜ୍ଞତା ଓ ଏମିତି ଏକ କାହାଣୀ ଯାହା ଆମକୁ ଆଗକୁ ବଢ଼ିବାକୁ ଏବଂ ନୂତନ କରି ଜୀବନ ଗଢ଼ିବାକୁ ପ୍ରେରଣା ଦେଇଥାଏ। ତେବେ ଶ୍ରୋତାବନ୍ଧୁ, ଆଜିର ଆମର ଏହି କାର୍ଯ୍ୟକ୍ରମରେ ସେମିତି ଜଣେ ଭଉଣୀ ଉପସ୍ଥିତ ଅଛନ୍ତି ଯିଏ ଦୃଷ୍ଟିଶକ୍ତି ହରେଇ ମଧ୍ୟ ନିଜର ଦୃଢ଼ ମନୋବଳ, ଆତ୍ମବିଶ୍ୱାସ ଏବଂ ଏକ ଦୃଢ଼ ଲକ୍ଷ୍ୟ ଦ୍ୱାରା ସେ ନିଜକୁ ପ୍ରମାଣିତ କରିପାରିଛନ୍ତି। ସେ ବି ସକ୍ଷମ ଏବଂ ସେ ସମାଜ ପାଇଁ ପ୍ରେରଣାର ସଦୃଶ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର
0: ମ୍ୟାଡ଼ାମ, ଆପଣଙ୍କୁ ଆମର ଆକାଶବାଣୀର ପ୍ରେରଣା କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ।
1: ଆପଣଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ।
0: ତେ ମ୍ୟାଡ଼ାମ, ଆଜିର ଏହି କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ସହିତ ଆଲୋଚନା ତ ଆଗକୁ କରିବୁ, ହେଲେ ତା ପୂର୍ବରୁ ଆପଣଙ୍କର ବିଶେଷ ପରିଚୟଟି ଜାଣିବାକୁ ଚାହୁଁ।
1: ମୁଁ ଅପରାଜିତା ସାମଲ।
0: ଆଚ୍ଛା,
1: ବର୍ତ୍ତମାନ ମୁଁ ସୁଶୀଳାବତୀ ମହିଳା ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛି।
0: ତେ ମ୍ୟାଡ଼ାମ, ଆମେ ମାନେ ଶୁଣିବାକୁ ପାଇଛୁ ଆପଣ ଜଣେ ଦୃଷ୍ଟିବାଦିତା।
1: ନିଶ୍ଚୟ, ମୁଁ ଜନ୍ମରୁ ହିଁ ବିଲକୁଲ ଦେଖିପାରେ ନାହିଁ।
0: ଆଚ୍ଛା, ଏଇଟା ମାନେ କେମିତି ଜଣାପଡ଼ିଲା ଯେ ମାନେ ଆପଣ ଜନ୍ମରୁ ଦେଖିପାରୁନାହାନ୍ତି ବୋଲି?
1: ଯେତେବେଳେ ଜନ୍ମର ପ୍ରଥମ ବର୍ଷେ ଯାଏ ଛୁଆଟା ତ ବିଛଣାରୁ ଉଠେ ନାହିଁ, 3-4-5-6 ମାସ ଯାଏ ଛୁଆ ତ ଉଠିବ ନାହିଁ। କିନ୍ତୁ ଯେତେବେଳେ ଛୁଆ ଧୀରେ ଧୀରେ ପ୍ରକୃତିକୁ ଅନୁଭବ କରେ, ସୂର୍ଯ୍ୟ କିରଣକୁ ଅନୁଭବ କରେ, ବା ଘରେ ଲାଇଟ୍ଟେ ଜଳିଲେ ଅନୁଭବ କରିବା କଥା, ସେତେବେଳେ ମୋ ମା ପ୍ରଥମେ ଅନୁଭବ କଲା ଯେ ମୋତେ ଦେଖାଯାଉନାହିଁ ବୋଧହୁଏ। ତାପରେ ମୁଁ ଧୀରେ ଧୀରେ ଚାଲିବା ଆରମ୍ଭ କଲି, ଯେମିତି ସାଧାରଣତଃ ଶିଶୁମାନେ ଚାଲନ୍ତି, ମୋ ଚାଲି ତାଙ୍କଠାରୁ ଟିକେ ଭିନ୍ନ ରହିଲା। ମୁଁ କାହାର ସାହାରାକୁ ଅପେକ୍ଷା କଲି କିମ୍ବା ଛୁଇଁ ଛୁଇଁ ଚାଲିବା ଆରମ୍ଭ କଲି। ତ ସେଇଥିରୁ ପ୍ରଥମ ଥର ପାଇଁ ଡକ୍ଟରଙ୍କ ପରାମର୍ଶ କ୍ରମେ ଜଣାପଡ଼ିଲା ଯେ ମୋତେ ଦେଖାଯାଉନାହିଁ।
0: ମାନେ ଏଇଟା ଯେମିତି ଆପଣ ଯେଉଁ କହିଲେ, ଜନ୍ମ ବେଳଠୁ ଆପଣ ମାନେ ଦେଖିପାରୁନାହାନ୍ତି, ତ ଯେତେବେଳେ ମାନେ ଆପଣ ଜନ୍ମ ହେଲେ, ତ ସେତେବେଳେ କ'ଣ ଡକ୍ଟର ଆପଣଙ୍କ ମା ବାପାଙ୍କ ସହିତ ପରାମର୍ଶ କରିନଥିଲେ କି ଏ ଛୁଆଟିକୁ ଦେଖାଯାଉନି ବୋଲି?
1: ନାଇଁ ନାଇଁ, ସେତେବେଳେ କିଛି ଜଣାପଡ଼ିନଥିଲା।
0: ଆଚ୍ଛା,
1: ହୁଏତ ଆଜିକାର ଦିନ ହେଇଥିଲେ ହୁଏତ ଜଣାପଡ଼ି ପାରିଥାନ୍ତା, ଏବେକାର

0: ଝିଅ ମାନେ ଆପଣଙ୍କ ଉପରେ ଗୋଟେ ଭାଇ ଆଉ
1: ଆଜ୍ଞା
0: ତଳେ ଗୋଟେ ଭାଇ?
1: ଆଜ୍ଞା
0: ଆଚ୍ଛା, ସେମାନଙ୍କର ବି ସେଇ ସମସ୍ୟା ରହିଛି କି?
1: ନାଇଁ ନାଇଁ ନାଇଁ କାହାର ରହି ନାହିଁ।
0: ଆଚ୍ଛା, ତ ବର୍ତ୍ତମାନ ସମାଜରେ ଯେମିତି ଜନ୍ମ ହେଲେ ଆମେ ପ୍ରଥମେ ମାଆର ମୁହଁଟିକୁ ଦେଖିବାକୁ ଚାହିଁଥାଉ,
1: ଆଜ୍ଞା,
0: ଯୋଉଟା କି ଆପଣ ଆଜି ଯାଏ ଆପଣଙ୍କ ମାଆଙ୍କର ମୁହଁଟି ଦେଖିନାହାନ୍ତି,
1: ଆଜ୍ଞା,
0: ତ ଆପଣ ନିଜ ଭିତରେ ମାନେ କ'ଣ ଅନୁଭବ କରନ୍ତି?
1: ଦେଖିବା ଏବଂ ଅନୁଭବ କରିବା ଏ ଦୁଇଟି ପରସ୍ପର ପରିପୂରକ, କିନ୍ତୁ ଦୁଇଟି ଭିନ୍ନ ଜିନିଷ। ଆପଣ ଦେଖି ନ ପାରିଲେ ବି ନିଜର ଅନୁଭୂତିରୁ କିଛି ଅନୁଭବ କରିହୁଏ ଏବଂ ନିଜ ଚକ୍ଷୁ ସମ୍ମୁଖରେ ଏକ ରୂପ ଆଙ୍କି ହୋଇଯାଏ। ତାହା ହିଁ ମୋ ନଜରରେ ମୋର ମା ବା ମୁଁ ଯାହାକୁ ବି ଦେଖେ ସେଇ ନଜରରେ ଦେଖେ ସେ କିପରି ହୋଇଥିବେ।
0: ଆଚ୍ଛା, ମାନେ ଆପଣଙ୍କର କହିବା ଅନୁଯାୟୀ ଆପଣ ମାନେ ଛୁଇଁକି ସ୍ପର୍ଶ କରିକି ଅନୁଭବ କରିକି ଆପଣ ମାନେ
1: ଛୁଇଁବା ହେଉ ବା ଅନୁଭବ ହେଉ, ମନରେ ଅନୁଭବ ବି ଗୋଟେ ପ୍ରତିମୂର୍ତ୍ତି ଆଙ୍କି ଦିଏ ମଣିଷ ପାଇଁ, ତ ସେଇ ଅନୁଭବ ହିଁ ମୋର ଦୃଷ୍ଟି।
0: ଆଚ୍ଛା, ଯେତେବେଳେ ଡାକ୍ତର ମାନେ ଆପଣ ବାପା ମାଆଙ୍କୁ କହିଲେ କି ଆପଣ ଦୃଷ୍ଟିବାଦିତା, ତ ସେତେବେଳେ ଆପଣଙ୍କର ବାପା ମାଆଙ୍କ ମନରେ ମାନେ କ'ଣ ଆସିଥିଲା?
1: ଦେଖନ୍ତୁ, ଆମର ପ୍ରଥମତଃ ପରିବାର ବା ସମାଜରେ ଦିବ୍ୟାଙ୍ଗ ପ୍ରତି ଏପରି ଏକ ଧାରଣା ରହିଛି, ତ ମନରେ କେଉଁଠି ନା କେଉଁଠି ତ ଆସିଥିବ, ଦୁଃଖ ନିଶ୍ଚୟ ଆସିଥିବ, କିନ୍ତୁ ସେମାନେ ମୋତେ ଏହା କେବେ ଅନୁଭବ କରିବାକୁ ଦେଲେ ନାହିଁ। ତାହା ହିଁ ମୋ ପାଇଁ ଗୋଟେ ବଡ଼ ଉପହାର ତାଙ୍କ ତରଫରୁ, ଯେ ସେମାନେ ମୋତେ କେବେ ଜାଣିବାକୁ ଦେଇନାହାନ୍ତି ଯେ ଆମେ ତୋ ପାଇଁ ଦୁଃଖିତ, କିନ୍ତୁ ଅପରପକ୍ଷରେ ସେମାନେ ଦୁଃଖିତ ହୋଇଥିବେ ନିହାତି। ଯାହା ଦାୟିତ୍ୱ ନିଭେଇବା କଥା ସେମାନେ ମୋ ପାଇଁ ବା ମୋତେ ଆଗକୁ ବଢ଼େଇବା ପାଇଁ, ଯେହେତୁ ମୁଁ ଅନ୍ୟ ଶିଶୁଙ୍କ ଠାରୁ ଭିନ୍ନ ଥିଲି, ତ ଯାହା ସ୍ପେସିଆଲି ସେମାନେ କରିବା କଥା ମୋ ପାଇଁ ସେମାନେ ତାଙ୍କ ଦାୟିତ୍ୱ ନିଭେଇଥିଲେ ସେତେବେଳେ।
0: ମାନେ ସେ କେବେ ଅଣଦେଖା କରିନାହାନ୍ତି ଆପଣ?
1: ନାଇଁ ନାଇଁ,
0: ସବୁବେଳେ ଆପଣଙ୍କର ସପକ୍ଷରେ ଅଛନ୍ତି?
1: ସପକ୍ଷରେ ନିହାତି, ପ୍ରଥମତଃ ମା ବାପା, ତା ସହିତ ମୋର ଭାଇମାନେ ଯେ ଥିଲେ ମୋ ସହିତ, ଅନ୍ୟ ସମ୍ପର୍କୀୟମାନେ ମୋତେ ସହାୟତା ଦେଇଛନ୍ତି, ଆଗକୁ ହାତ ବଢ଼େଇଛନ୍ତି, ସେଥିପାଇଁ ମୁଁ ଆଜି ଏଠି ପହଞ୍ଚି ପାରିଛି।
0: ଆଚ୍ଛା, ବହୁତ ବଢ଼ିଆ କଥା। ତ ମ୍ୟାଡ଼ାମ୍, ଆପଣଙ୍କର ମାନେ ଯେଉଁ ପାଠପଢ଼ା ମାନେ କେମିତି କ'ଣ ଆରମ୍ଭ କଲେ? ଯେମିତି ଏବେ ଆମେ ଜାଣିବାକୁ ପାଉଛୁ କି ଆପଣ ଜଣେ ସରକାରୀ ମହାବିଦ୍ୟାଳୟରେ
1: ଆଜ୍ଞା
0: ଜଣେ ଅଧ୍ୟାପିକା ଭାବରେ କାର୍ଯ୍ୟରତ,
1: ଆଜ୍ଞା,
0: ତ ଆପଣ ମାନେ କେମିତି କ'ଣ ନିଜର ପାଠ୍ୟକ୍ରମକୁ ମାନେ ଶେଷ କରି ଆଜି ଆପଣ ଏହି ଜାଗାରେ ପହଞ୍ଚିଛନ୍ତି, ସେ ସମ୍ପର୍କରେ କିଛି କହିବେ?
1: ଯେତେବେଳେ ମୋର ଅଭିଭାବକ ଜାଣିଲେ ଯେ ମୁଁ ଦେଖିପାରୁନାହିଁ, ଅନ୍ୟ ସନ୍ତାନମାନଙ୍କ ଭଳି ମୁଁ ପଢ଼ିପାରିବି ନାହିଁ, ମୋ ପାଇଁ କିଛି ସ୍ପେସିଆଲ ପାଠପଢ଼ା ଆବଶ୍ୟକ, ସେତେବେଳେ ପ୍ରଥମେ ସେମାନେ ମୋତେ ଦୃଷ୍ଟିହୀନମାନଙ୍କ ପାଇଁ ଥିବା ସ୍ୱତନ୍ତ୍ର ସ୍କୁଲରେ ମୋତେ ଆଡ଼ମିସନ୍ କଲେ। ଏହା ଏକ ଆବାସିକ ବିଦ୍ୟାଳୟ ଥିଲା, ସେଠି ମୁଁ ରହିକରି ଯେଉଁ ସ୍ପର୍ଶଭିତ୍ତିକ ଅକ୍ଷର ଥାଏ ତାକୁ ବ୍ରେଲ୍ କୁହାଯାଏ, ବ୍ରେଲ୍ ଶିଖିଲି ଏବଂ ବ୍ରେଲ୍ ମାଧ୍ୟମରେ ମୁଁ ମୋର ଦଶମ ଶ୍ରେଣୀ ଯାଏ ପଢ଼ିଲି।
0: ଆଚ୍ଛା, ତାପରେ ଦଶମ ଶ୍ରେଣୀ ପରେ ଆପଣ
1: ଆଜ୍ଞା
0: ପରଠୁ କିଛି ପଢ଼ିଲେ କି?
1: ଆଜ୍ଞା, ମୁଁ ମୋର ଯୁକ୍ତ 2, ଯୁକ୍ତ 3 ଏବଂ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ମୁଁ ଅଡ଼ିଓ ମେଟେରିଆଲର ସହାୟତା ନେଲି ଏବଂ ଅନ୍ୟମାନେ ଯେମିତି ପଢ଼ୁଛନ୍ତି ନର୍ମାଲ କଲେଜ, ମୁଁ ରମାଦେବୀ ମହିଳା ମହାବିଦ୍ୟାଳୟ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ମୋର ପାଠ୍ୟ ଶେଷ କଲି। ସେଥିରେ ମୁଁ ଅଡ଼ିଓ ରେକର୍ଡେଡ୍ ମାନେ ଭଏସ୍ ରେକର୍ଡେଡ୍ ମେଟେରିଆଲର ସହାୟତା ନେଉଥିଲି ପଢ଼ିବା ପାଇଁ,
0: ଆଉ ଯେମିତିକି ଶିକ୍ଷୟତ୍ରୀମାନଙ୍କର ବି ଆପଣଙ୍କ ପ୍ରତି ସହାୟତା ଥିଲା?
1: ନିଶ୍ଚୟ ନିଶ୍ଚୟ।
0: ଆଚ୍ଛା, ତେବେ ଆପଣ କ'ଣ ମାନେ ମ୍ୟାରେଜ୍ କରିଛନ୍ତି?
1: ହଁ, ମୁଁ ବିବାହିତ।
0: ଆଚ୍ଛା, ମାନେ ଆପଣଙ୍କର କିଏ ଛୁଆ ପିଲା ଅଛନ୍ତି?
1: ହଁ, ମୋର 6 ବର୍ଷର ପୁଅଟି।
0: ଆଚ୍ଛା, ତେବେ ପୁଅଟି ବି ମାନେ ଦୃଷ୍ଟିବାଦିତ କି?
1: ନାଇଁ ନାଇଁ ନାଇଁ, ପୁଅ ସାଧାରଣ ଶିଶୁଙ୍କ ଭଳି ସେ ବଡ଼ ହେଉଛି, ସେ ନର୍ମାଲ
0: ମାନେ ତାଙ୍କୁ ସବୁ ଜିନିଷ ଦେଖାଯାଉଛି, କହିପାରୁଛି, ସବୁ କିଛି ଅଛି,
1: ଠିକ୍ ଅଛି।
0: ଚାଲ, ଭଗବାନଙ୍କ କୃପାରୁ ଛୁଆଟି ଯେଉଁ ମାନେ ଭଲ ହିସାବରେ ଜନ୍ମ ହୋଇଛି, ନିଶ୍ଚୟ ତାର ଭବିଷ୍ୟତ ବି ଆଗକୁ ଉଜ୍ଜଳ ହେବ। ତେ ମ୍ୟାଡ଼ାମ୍, ଆପଣଙ୍କ ତର ମାନେ ଜୀବନ ବିଷୟରେ ଆପଣ ଅନେକ କିଛି କଥା କହିଲେ। ତେବେ ମ୍ୟାଡ଼ାମ୍, ଆପଣ କଲେଜରେ ପାଠ ପଢ଼ାଉଛନ୍ତି, ମାନେ କେମିତି କ'ଣ ପିଲାଙ୍କୁ ପାଠ ପଢ଼ାନ୍ତି?
1: ପିଲାଙ୍କୁ ଯେମିତି ଅନ୍ୟ ଅଧ୍ୟାପକ ଅଧ୍ୟାପିକା ପାଠ ପଢ଼ାନ୍ତି, ମୁଁ ମଧ୍ୟ ସେମିତି ପଢ଼ାଏ। ଯେହେତୁ ମୋତେ ଶ୍ରେଣୀକକ୍ଷରେ ପିଲାମାନଙ୍କ ମୁହଁ ଦେଖାଯାଏ ନାହିଁ ବା ମୁଁ ତାଙ୍କୁ ଦେଖିପାରେ ନାହିଁ, ମୁଁ ତାଙ୍କୁ ଅନୁଭବ କରିବାକୁ ଚେଷ୍ଟା କରେ। ପ୍ରତ୍ୟେକ ପିଲାର ନାଁ ଧରିକି ମୁଁ ପଚାରେ, ଆଜି କେମିତି ଆସିଲୁ? ସାଇକେଲରେ ଆସିଲୁ? ତୁ ସାଇକେଲ ଚଲେଇଲୁ ନା କ'ଣ କରୁଥିଲୁ? ଲେଟ୍ କ'ଣ ପାଇଁ ହେଲା? ଏମିତି କିଛି କ୍ୱେଶ୍ଚିନ୍ ପଚାରିକି ମୁଁ ପିଲାଙ୍କର ମାନସିକତାକୁ ଅନୁଭବ କରିବାକୁ ଚେଷ୍ଟା କରେ। ପିଲାଟି କେମିତି ନ ଦେଖିଲେ ବି ତାକୁ ଲାଗିବ ଯେ ଟିଚର ମୋତେ ଦେଖୁଛନ୍ତି ବା ଟିଚର ମୋତେ ଅନୁଭବ କରୁଛନ୍ତି। ସେଥିପାଇଁ ପ୍ରତ୍ୟେକ ପିଲାଙ୍କର ମୋ ପ୍ରତି ରେସ୍ପଣ୍ଡ ରହେ, ସେମାନେ କ୍ଲାସରୁମ୍ରେ ଠିକ୍ ଭାବରେ ଅଧ୍ୟୟନ କରିକି ଯାଆନ୍ତି।
0: ଆଚ୍ଛା, ମାନେ ଯେମିତି କହିବାକୁ ଗଲେ ଯଦି ଗୋଟେ କ୍ଲାସରୁମ୍ରେ ପାଠ ପଢ଼ା ଯାଉଥାଏ ସେତେବେଳେ ପିଲାମାନେ ଟିକେ ହୋହାଲ୍ଲା କରୁଥାନ୍ତି, ତ

0: ଆପଣଙ୍କର କ୍ଲାସ୍କୁ ସେମାନେ କେମିତି ଭାବରେ ମାନେ ମେଣ୍ଟେନ୍ କରନ୍ତି, କେମିତି ସେମାନେ ଆପଣଙ୍କୁ ରେସ୍ପଣ୍ଡ କରନ୍ତି?
1: ମୁଁ ପିଲାଙ୍କୁ ଗୋଟେ କଥା କୁହେ ଯେ ଅନ୍ୟ ଟିଚରଙ୍କ ପାଖରେ ତୁମେ ଯଦି ପଛ ବେଞ୍ଚରେ ବସିଛ ବା ମଝିରେ ଲୁଚିକି କିଛି କରୁଛ ତାହେଲେ ଟିଚର ହୁଏତ ତୁମକୁ ଦେଖିପାରିବେ ନାହିଁ, କିନ୍ତୁ ମୁଁ ଯେହେତୁ ଦେଖି ହିଁ ପାରୁନି, ମୋ ପାଇଁ ଆଗ ବେଞ୍ଚ, ପଛ ବେଞ୍ଚ, ମଝି ବେଞ୍ଚ ସମସ୍ତେ ସମାନ। ମୋ ପାଇଁ ପ୍ରତ୍ୟେକ ପିଲାର ପାର୍ଟିସିପେସନ୍ ସମାନ, ଆଗ ବେଞ୍ଚ ପଛ ବେଞ୍ଚ ସେମିତି କିଛି ହୋଇପାରିବ ନାହିଁ। ମୁଁ ପ୍ରତ୍ୟେକ ପିଲାକୁ ନାଁରେ ଡାକିବି, କ୍ଲାସ୍ରେ କ'ଣ କରୁଛୁ, କେମିତି ପାଠ ଲେଖିଛୁ, ବା ମଝିରେ ମଝିରେ କ୍ୱେଶ୍ଚିନ୍ ପଚାରିକି ତାଙ୍କୁ ଆଲର୍ଟ କରିଦିଏ, ତ କ୍ଲାସ୍ରେ ମୋତେ ସେମିତି କିଛି ଅସୁବିଧା ହୁଏ ନାହିଁ।
0: ମାନେ ପିଲାମାନେ ଆପଣଙ୍କର କଥାକୁ ଶୁଣନ୍ତି?
1: ଶୁଣନ୍ତି ନିହାତି, କାରଣ ମୁଁ ପ୍ରତି 5 ମିନିଟ୍ରେ 7 ମିନିଟ୍ରେ କ୍ୱେଶ୍ଚିନ୍ ପଚାରୁଥାଏ ପିଲାଙ୍କ ନାଁ ଧରିକି।
0: ଆଚ୍ଛା,
1: ପିଲା ଜାଣନ୍ତି ଯେ ମ୍ୟାଡ଼ାମ୍
0: ନ ଦେଖିଲେ ବି
1: ସିଏ ଜାଣିପାରିବେ ଯେ ମୁଁ କ୍ଲାସ୍ରେ ଅଛି କି ନାହିଁ, ମାଲଟ୍ ଅଛି କି ନାହିଁ।
0: ଆଜ୍ଞା, ବହୁତ ବଢ଼ିଆ କଥା।
1: ମୁଁ ତାଙ୍କୁ ଅନୁଭବ କରୁଛି, ସେ ମୋତେ ଅନୁଭବ କରୁଛନ୍ତି। ମୁଁ ତାଙ୍କୁ ମୋର ସମସ୍ୟା ଜଣାଏ ନାହିଁ, ମୁଁ ତାଙ୍କୁ ସବୁବେଳେ ମୋର ପଜିଟିଭ୍ ଭ୍ୟୁଟା ତାଙ୍କୁ ଦେଇଥାଏ, ଯେମିତି ସେମାନେ ମୋତେ ଆକ୍ସେପ୍ଟ କରିବେ, ନୁହେଁ କି ମୋତେ ଦୟା କରିବେ।
0: ନିଶ୍ଚୟ। ତେବେ ମ୍ୟାଡ଼ାମ୍, ଆପଣ ଯେଉଁ କଲେଜ ଯିବା ଆସିବା କରୁଛନ୍ତି, ମାନେ କେମିତି କ'ଣ ମାନେ ଆସନ୍ତି
1: କଲେଜକୁ? ମୁଁ ବାଇ ଅଟୋ, ମନ୍ଥଲି ଅଟୋକୁ ପେ କରିକି ଯେମିତି ଆସୁଛି,
0: ମାନେ ମାସକୁ ଗୋଟେ ଅଟୋ ରଖିଛନ୍ତି ଯାହାଦ୍ୱାରା ଆପଣ ଯିବା ଆସିବା କରନ୍ତି?
1: ହାୟର କରିଦେଇଛି।
0: ଆଚ୍ଛା, ତେବେ ଆପଣଙ୍କର ଯେମିତି ମାନେ ଯେଉଁ ଅଟୋବାଲାକୁ ପେମେଣ୍ଟ କରୁଥିବେ କିମ୍ବା ଘରେ ଅନ୍ୟାନ୍ୟ କୌଣସି ଖର୍ଚ୍ଚରେ ବି ଆପଣ ଯେଉଁ ସହାୟତା କରୁଛନ୍ତି, ତ ଆପଣ କେମିତି କ'ଣ ମାନେ ପେମେଣ୍ଟ କେମିତି କ'ଣ କେମିତି ଜାଣିପାରନ୍ତି କାହାର କେତେ ପେମେଣ୍ଟ ଆଉ କାହାକୁ ମୁଁ କେତେ ହିସାବରେ ଦେବି?
1: ଦେଖନ୍ତୁ, ଏସବୁ ପାଇଁ ଆମର ଯେଉଁ ଡିଜିଟାଲ ପ୍ଲାଟଫର୍ମ ଏଥିପାଇଁ ବହୁତ ସହାୟତା କରିଥାଏ ମୋତେ। ମୋବାଇଲରେ ଗୋଟେ ମନି ଆପ୍ ବୋଲିକି ରିଜର୍ଭ ବ୍ୟାଙ୍କର ଅଛି, ସେଥିରେ ଯଦି ମୁଁ ପଇସା ରଖିକି ଫଟୋ ଉଠାଉଛି ତାହେଲେ ସେ ଆକ୍ୟୁରେଟଲି ମନିର ଆମାଉଣ୍ଟ ସେ ମୋତେ କହିଦେବ, ତ ସେଥିରେ ମୋତେ ସନ୍ଦେହ କରିବାର ନାହିଁ ଯେ ଏ ପଇସା ଏହା କି ନୁହେଁ। ସେକେଣ୍ଡ କଥା ହେଉଛି, ମୋ ପାଖରେ ଯେଉଁ ଟକିଂ ମୋବାଇଲ ଅଛି ସେଥିରେ ଆପଣ ଯେମିତି ନର୍ମାଲ ମଣିଷ, ଜେନେରାଲ ସୋସାଇଟି, ଯେମିତି ମେନ୍ ଷ୍ଟ୍ରିମ୍ ସୋସାଇଟି ଯେମିତି ଫୋନ୍ ୟୁଜ୍ କରୁଛୁ, ମୁଁ ବି ସେମିତି ଟକିଂ ମୋବାଇଲ ଥ୍ରୁରୁ ୟୁଜ୍ କରେ।
0: ଆଚ୍ଛା, ମାନେ ସେଇ ଯେଉଁ ସାଉଣ୍ଡଟି ହୁଏ ଆପଣ ସେଇ ମାଧ୍ୟମରେ ଆପଣ ଜାଣିପାରନ୍ତି କେତେ ଟଙ୍କା?
1: ସ୍କ୍ରିନ୍ ରିଡିଂସରେ ଗୋଟେ ସ୍କ୍ରିନ୍ ରିଡିଂ ସଫ୍ଟୱେୟାର ପ୍ରତ୍ୟେକଙ୍କ ଫୋନ୍ରେ, ସେ ଆଣ୍ଡ୍ରଏଡ଼୍ ଫୋନ୍ରେ ସେ ଅପ୍ସନ୍ ଅଛି, ଟକ୍ବ୍ୟାକ୍ ଅପ୍ସନ୍ ଗୋଟେ ଅଛି, ତାକୁ ଯଦି ଆପଣ ଅନ୍ କରିଦେଉଛନ୍ତି ତାହେଲେ ମୋବାଇଲ ସ୍କ୍ରିନ୍ ରିଡିଂ ସଫ୍ଟୱେୟାରଟା ଆପଣଙ୍କର ଅନ୍ ହୋଇଯିବ, ଆପଣ ଯାହା ସ୍କ୍ରିନ୍ରେ ଡିସପ୍ଲେ ହେଉଛି ତାହା ସେ ମୋତେ ପଢ଼ିକି ଶୁଣେଇବ।
0: ବହୁତ ବଢ଼ିଆ କଥା। ତେବେ ମ୍ୟାଡ଼ାମ୍, ଆପଣଙ୍କର ମାନେ ଆଜି ଯାଏଁ ସଂଘର୍ଷ କରିକି ଆପଣ ଆଜି ଏଇ ଦିଗରେ ପହଞ୍ଚିଛନ୍ତି, ମାନେ କେମିତି କ'ଣ ମାନେ ପହଞ୍ଚିଛନ୍ତି ସେ ସମ୍ପର୍କରେ କିଛି ଆମର ଶ୍ରୋତା ବନ୍ଧୁମାନଙ୍କୁ ଜଣାଇବେ?
1: ଦେଖନ୍ତୁ, ସଂଘର୍ଷର କାହାଣୀ କୌଣସି ଭିନ୍ନକ୍ଷମ ପାଇଁ ନୁହେଁ, ସେଟା ପ୍ରତ୍ୟେକଙ୍କ ମଣିଷର କିଛି ନା କିଛି ସଂଘର୍ଷ କାହାଣୀ ରହିଛି।
0: ନିଶ୍ଚୟ।
1: ତ ମୋ ଜୀବନର ପ୍ରଥମ ସଂଘର୍ଷ ହେଲା, ମୋତେ ଦୃଷ୍ଟିବାଧିତ, ତାପରେ ମୁଁ ଜଣେ ଝିଅ, ତ ସମସ୍ୟା ତ ନିହାତି ଥିଲା ମୋ ଜୀବନରେ, ଆଜି ବି ଅଛି, ସମସ୍ୟାରୁ ମୁଁ ମୁକ୍ତ ନୁହେଁ, କିନ୍ତୁ ପ୍ରତ୍ୟେକ ସମସ୍ୟା ପଛରେ କିଛି ସମାଧାନ ରହିଛି ନିଶ୍ଚୟ। ତ ଯେତେବେଳେ ଆପଣ ଯେମିତି କହିଲେ ମୋର ପ୍ରାରମ୍ଭିକ ପର୍ଯ୍ୟାୟ, ସେଥିରେ ମଣିଷ କେବେ ଜାଣିନଥାଏ ଯେ ମୋର ଆବିଲିଟି କ'ଣ ବା ଡିସାବିଲିଟି କ'ଣ, ମଣିଷ ସେ କଥା କେବେ ଜାଣିନଥାଏ।
0: ଆଜ୍ଞା,
1: ମୋ ଜୀବନରେ ତାହା ହିଁ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ 4-5 ବର୍ଷ ଯାଏ ମୁଁ ଜାଣିପାରୁନଥିଲି ଯେ ଦେଖା ନଯିବା କ'ଣ, ସେଥିରେ ମୋର କିଛି ଅସୁବିଧା ହେବ କି ନାହିଁ ସେତେବେଳେ ମୋତେ କିଛି ଜଣାନଥିଲା। ତାପରେ ମଣିଷର ଗୋଟେ ସମୟ ଆସେ ଯେତେବେଳେ ସେ ନିଜକୁ ନିଜେ ବୁଝିବା ବା ନିଜକୁ ନିଜେ ଚିହ୍ନିବା ଆରମ୍ଭ କରେ, ସେଟା ଜେନେରାଲି 6-7 ବର୍ଷ ହୋଇଗଲେ ମଣିଷ ନିଜକୁ ବୁଝିପାରେ। ତ ସେତେବେଳେ ମୁଁ ନିଜକୁ ବୁଝିବାକୁ ଲାଗିଲି ଯେ ନାଇଁ, ମୁଁ ଅନ୍ୟ ଶିଶୁମାନଙ୍କ ଭଳି ନୁହେଁ, ମୁଁ ଅନ୍ୟମାନଙ୍କଠୁ ଅଲଗା। ଅନ୍ୟମାନେ ଯେମିତି ରାସ୍ତାରେ ସାଇକେଲ ଚଲାଉଛନ୍ତି ବା ବୁଲୁଛନ୍ତି ଖେଳୁଛନ୍ତି, ମୁଁ ତାଙ୍କ ଭଳିଆ ତ ଖେଳିପାରିବି ନାହିଁ, କିନ୍ତୁ ମୁଁ ମୋ କଳ୍ପନା ଦୁନିଆରେ ଖେଳିପାରିବି, ବଞ୍ଚିପାରିବି, ସମାଜର ସହାୟତା ବା ଯେଉଁମାନେ ସ୍ପେସିଆଲି ଟ୍ରେନ୍ଡ ଆମମାନଙ୍କୁ ପାଠ ପଢ଼ିବା ପାଇଁ, ତାଙ୍କ ସହାୟତାରେ ମୁଁ ପାଠ ବି ପଢ଼ିପାରିବି, ଆଗକୁ କେମିତି ବଢ଼ିବି କ'ଣ କରିପାରିବି ସେଟା ମୁଁ ଜାଣିନଥିଲି, କିନ୍ତୁ ମୁଁ ଏତିକି ଜାଣିଥିଲି ବା ମୋ ଅଭିଭାବକମାନେ ଏତିକି ଜାଣିଥିଲେ ଯେ ପାଠ ହିଁ ଗୋଟିଏ ମାଧ୍ୟମ ଯାହାଦ୍ୱାରା ଦୃଷ୍ଟିବାଧିତତାକୁ କିଛି ମାତ୍ରାରେ ଦୂରେଇ ଦେଇହେବ ବା କିଛି ଜିନିଷ ସମାଜର ବା ନିଜର ପାରିପାର୍ଶ୍ୱିକ ଅବସ୍ଥାକୁ କିଛି ମାତ୍ରାରେ ବୁଝି ହେବ। ସେଥିପାଇଁ ସେମାନେ ମୋତେ ପ୍ରଥମ ପର୍ଯ୍ୟାୟରେ ସ୍ପେସିଆଲ ସ୍କୁଲରେ ଆଡ଼ମିସନ କରିଥିଲେ, ମୁଁ ସେଠାରେ ପାଠ ପଢ଼ିକି ଦୁନିଆକୁ ବୁଝିବା ଆରମ୍ଭ କଲି। ମୁଁ ହଷ୍ଟେଲ ଲାଇଫରେ ରହିକରି ମୋର +2, +3 ଏବଂ PG ଶେଷ କଲି, ତାପରେ ମୁଁ OPSC ଏକ୍ଜାମ୍ ଦେଇକରି ବର୍ତ୍ତମାନ ମୁଁ ଅଧ୍ୟାପିକା ଭାବରେ କାର୍ଯ୍ୟରତ।
0: ଆଚ୍ଛା, ଯେମିତି ଆପଣ କହିଲେ OPSC ଏକ୍ଜାମ୍ ବି ଆପଣ ଦେଇଛନ୍ତି, ବର୍ତ୍ତମାନ ଯଦି ଆମେ ଏକ୍ଜାମ୍ର କଥା କହିବା, ବହୁତ ଟପ୍ ଅଛି।
1: ଆଜ୍ଞା,
0: ତ ସେଥିରେ ଯେମିତିକି ଅପସନ୍ ଥାଏ ଆମକୁ ମାନେ କିଛି ରାଉଣ୍ଡ କରିବାକୁ ପଡ଼େ, ତ

0: ଆପଣ କେମିତି କ'ଣ ମାନେ ସେଟା ସେଠି ପରୀକ୍ଷାଟି ଦେଇଥିଲେ ଆପଣ ଟିକେ ସେ ସମ୍ପର୍କରେ କହିବେ।
1: ପରୀକ୍ଷା ପାଇଁ ଆମର ଗୋଟେ ପ୍ରୋଫେସନ୍ ଥାଏ ଯେ ଆମ ପାଇଁ ଜଣେ ସ୍କ୍ରାଇବ୍ ରହିବ, ମୋଠୁ ତଳ ଶ୍ରେଣୀର ପିଲାଟିଏ ମୋ ପାଇଁ ରହିବ, ସେ ମୋ ପାଇଁ କ୍ୱେଶ୍ଚିନ୍ ପଢ଼ିବ, ଯାହା ମୁଁ ଉତ୍ତର ଦେବି ତାହା ସେ ଖାତାରେ ଲେଖିବ। ତ ମୋତେ ତାକୁ ବୁଝାଇବାକୁ ପଡ଼େ, ସେ କ୍ୱେଶ୍ଚିନ୍ ପଢ଼ିଲା ପରେ ମୁଁ ସେଥିରୁ ଯାହା ବୁଝିଲି ବା ଯାହା ମୁଁ ଉତ୍ତର ରଖିବାକୁ ଚାହୁଁଛି ମୋତେ ସ୍କ୍ରାଇବ୍କୁ ତାହା ବୁଝାଇବାକୁ ପଡ଼େ। ତାହା ମୁଁ ଠିକ୍ ଭାବରେ କରିପାରିଥିଲି ବୋଲି ଏଠି ପହଞ୍ଚି ପାରିଛି।
0: ଆଚ୍ଛା, ମାନେ ଯେତେବେଳେ ମାନେ ଆନାଉନ୍ସ ହେଲା କି ଆପଣ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ସେତେବେଳେ ଆପଣଙ୍କର ମନରେ ମାନେ କ'ଣ ଆସିଥିଲା, ଆପଣଙ୍କର କ'ଣ ମାନେ ସେଦିନର କାହାଣୀ ଟିକେ ସେ ସମ୍ପର୍କରେ କହିବେ?
1: ଯେତେବେଳେ ମୁଁ ଉତ୍ତୀର୍ଣ୍ଣ ହୋଇଛି ବୋଲି ଜାଣିଥିଲି, ମୋର ଜଣେ ସିନିୟର ମୋତେ ପ୍ରଥମ ଥର ପାଇଁ ଇନଫର୍ମ କରିଥିଲେ ଯେ ତୁ ସିଲେକ୍ଟ ହୋଇଛୁ। ତ ପ୍ରଥମ ମେସେଜଟା, ସେତେବେଳେ ମୋ ବାପା ତ ନଥିଲେ, ସେତେବେଳକୁ ବାପା ଚାଲିଗଲେଣି, ତ ମୁଁ ମୋ ମାଆକୁ ପ୍ରଥମ ମେସେଜ୍ ଦେଲି, ବୋଉ ମୁଁ ସିଲେକ୍ଟ ହୋଇଛି। ତ ମୋଠୁ ତ ଅଧିକ ମୋ ମାଆ ଖୁସି ହୋଇଥିବ ନିହାତି, ଆଉ ମୁଁ ବି ଖୁସି ଥିଲି। ଲାଗୁଥିଲା ଯେ ମୁଁ ଜୀବନରେ କିଛି ସଫଳତା ପ୍ରାପ୍ତି କରିଛି।
0: ମାନେ କହିବାକୁ ଗଲେ ଯଦି ମନରେ ଦୃଢ଼ ଇଚ୍ଛା ଶକ୍ତି ମନୋବଳ ରହିବ, ମୋ ବିଶ୍ୱାସ ବି ଯଦି ଥିବ, ତାହେଲେ ଜଣେ ଦୃଷ୍ଟିବାଦୀ ତ କ'ଣ, କୌଣସି ଅକ୍ଷମ ବ୍ୟକ୍ତି ସେ ସକ୍ଷମ ହୋଇପାରିବ।
1: ନିଶ୍ଚୟ, ମନରେ କେବଳ ଦୃଢ଼ ଇଚ୍ଛା ଶକ୍ତି ବା ମନୋବଳ ସହିତ ନିଜକୁ ଗ୍ରହଣ କରିବା, ମୁଁ ଯାହା, ଯେମିତି ମୁଁ ଦୃଷ୍ଟିବାଦିତ, ମୁଁ ଯେଉଁଟା ନ ପାରିବି ତା ପଛରେ ନ ଧାଇଁ ଯାହା ମୁଁ କରିପାରିବି ସେଥିରେ ଯଦି ନିଜର ଚେଷ୍ଟା ପ୍ରଦର୍ଶନ କରିବି ତେବେ ନିହାତି ମୁଁ ସଫଳ ହୋଇପାରିବି।
0: ଆଚ୍ଛା, ତେବେ ମ୍ୟାଡ଼ାମ ଆପଣଙ୍କର ଯେଉଁ ପୁଅଟି ମାନେ କେତେ ବର୍ଷ?
1: ମୋ ପୁଅଟି ମୋର 6 ବର୍ଷର।
0: ଆଚ୍ଛା, ମାନେ ଏବେ ପାଠ ପଢ଼ୁଛନ୍ତି?
1: ଆଜ୍ଞା।
0: ତେବେ ସେ କେମିତି କ'ଣ ମାନେ ତାଙ୍କର ପାଠପଢ଼ାରେ ଆପଣ କେମିତି କ'ଣ ସହାୟତା କରୁଛନ୍ତି?
1: ତାର ପାଠପଢ଼ା ପାଇଁ ମୁଁ ସର୍ବଦା ଜାଗ୍ରତ, ମୁଁ ତାର ପାଠର ଯାହା ତାଙ୍କର ସିଲାବସ୍ ଆସେ, ଆଜିକାଲି ତ ଡିଜିଟାଲି ସେମାନେ ପ୍ରୋଭାଇଡ଼ କରିଦେଉଛନ୍ତି, ଆଉ ଯେଉଁଟା ଡିଜିଟାଲି ପ୍ରୋଭାଇଡ଼ ନ ହେଉଛି ମୁଁ ତାକୁ ଡିଜିଟାଲାଇଜ୍ଡ କରୁଛି। ଯେମିତି ତାଙ୍କର ବୁକ୍ସ ମୁଁ ତାକୁ ମୋବାଇଲରେ ଫଟୋ ଉଠାଇକି, ଯେଉଁ ଟକିଂ ସଫ୍ଟୱେର୍ ଆସୁଛି ସେଥିରେ ପଢ଼ିକି ମୁଁ ତାକୁ ବୁଝିବାକୁ ଚେଷ୍ଟା କରୁଛି ଯେ ପିଲାର କ'ଣ କୋର୍ସେସ୍ ଅଫ୍ ଷ୍ଟଡି ଅଛି। କମ୍ପ୍ୟୁଟର ମୁଁ ସ୍କାନର ଥ୍ରୁରୁ ତାକୁ ପଢ଼ିବାକୁ ଚେଷ୍ଟା କରୁଛି, ତା ବୁକ୍କୁ ପଢ଼ିବାକୁ ଚେଷ୍ଟା କରୁଛି। ଆଉ ମୋ ଛୁଆ ବି, ମୋ ପୁଅ ବହୁତ ସଚେତନ, ସିଏ ବି ମୋତେ ପଢ଼ିକି ଶୁଣେଇବା ଯୋଗ୍ୟ ହୋଇଯାଇଛି। ତାକୁ ମୁଁ ଯେଉଁ ପେଜ୍ ବା ଯାହା କହିବେ କହିଲେ ସେ ମୋତେ ପଢ଼ିକି ଶୁଣେଇ ପାରୁଛି। ତ ଆମର ବୋଥଙ୍କର କୋଡ଼ିନେସନରେ ତାର ପଢ଼ା ଏବେ ଯାଏ ସକ୍ସେସଫୁଲି ଚାଲିଛି, ଭଲ ରେଜଲ୍ଟ ବି କରୁଛି।
0: ମାନେ ଘରେ ରୋଷେଇବାସ ଆପଣ ସବୁ କରନ୍ତି?
1: ନିଶ୍ଚୟ।
0: କେମିତି ଆପଣ ଅନୁଭବ କରିକି କରନ୍ତି ସେ ସମ୍ପର୍କରେ କିଛି କହିବେ?
1: ରୋଷେଇ କ୍ଷେତ୍ରରେ ଯଦି କହିବି, କିଛିଟା ଜିନିଷ ଅନୁଭବରୁ ଜାଣି ହୁଏ, ଯେଉଁଟା ଯେମିତିକି ମୁଁ ଜାଣିଛି 4-5 ଜଣ ଖାଇବାକୁ ହେଲେ କେମିତି ରୋଷେଇ, କେତେ ଆମାଉଣ୍ଟର ରୋଷେଇ ହୋଇପାରିବ, ସେଇଟା ନିଜର ଅନୁଭୂତିରୁ ସେଇଟା ହୋଇଯାଏ, ହାତରେ ଧରିକି ପକାଏ, ତ ମୁଁ ଜାଣିପାରେ ଯେ ଏତିକି ତରକାରୀ ପାଇଁ କେତେ ଲୁଣ ପଡ଼ିବ ବା କେତେ ହଳଦୀ ପଡ଼ିବ, ଆଉ ସେଇଟା ପରଫେକ୍ଟ ବି ହୁଏ।
0: ଆଚ୍ଛା, ତେବେ ଘରେ ଆପଣଙ୍କର ମାନେ ପରିବାରର କେମିତି କ'ଣ ସହାୟତା ରହିଛି? ଯେମିତି ଆପଣ ଛୋଟ ଛୁଆଟିକୁ ଛାଡ଼ିକି ଆପଣ କଲେଜରେ ରୁହନ୍ତି, ତ ସେଇ ସମୟରେ କେମିତି ଛୁଆଙ୍କୁ କିଏ ଗାଇଡ଼ କରେ, ଛୁଆର କଥା କିଏ ବୁଝେ, ଆପଣ କେତେ ଭରସା ନେଇକି ଆପଣଙ୍କର ଘର ପରିବାରରେ ନିଜ ଛୁଆଟିକୁ ଛାଡ଼ିକି ନିଜ କର୍ମକ୍ଷେତ୍ରରେ ଆପଣ ବେଶୀ ସମୟ ଦେଇଥାନ୍ତି, ସେ ସମ୍ପର୍କରେ କିଛି କହିବେ?
1: ମୁଁ ମୋର ଘର ପରିବାରରେ, ବାପ ଘରେ ହେଉ ବା ଶାଶୁ ଘରେ ହେଉ, ମୁଁ କେବେ ଅନୁଭବ କରେ ନାହିଁ ଯେ ମୁଁ ଜଣେ ସ୍ୱତନ୍ତ୍ର ମଣିଷ ବା ମୋତେ ଦେଖାଯାଉନି, ସେମାନେ ମୋତେ ଅଲଗା ଭାବୁଥିବେ, ବା ସେମାନେ ବି କେବେ ଅନୁଭବ କରନ୍ତି ନାହିଁ ଯେ ମୁଁ ଜଣେ ଅଲଗା ମଣିଷ। ତାଙ୍କର ଯାହା ଦରକାର ଥାଏ ସେ ମୋତେ କୁହନ୍ତି, ଏଇଟା କରିବାର ଅଛି ମୁଁ ତାଙ୍କ ସହିତ ମିଶିକି କରେ, ଆଉ ମୋର ଯାହା ଦରକାର ଥାଏ ମୁଁ ତାଙ୍କୁ କୁହେ, ଆମେ ମିଶିକି କରୁ। ତ ପାରିବାରିକ ଦୃଷ୍ଟିକୋଣରୁ ଯଦି ଦେଖିବେ ତାହେଲେ ପରିବାର ବହୁତ ପଜିଟିଭ।
0: ତେ ମ୍ୟାଡ଼ାମ ଶେଷରେ ଆଜି ଆପଣ ଆମର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୋତା ବନ୍ଧୁମାନଙ୍କୁ କ'ଣ ବାର୍ତ୍ତା ଦେବା ପାଇଁ ଚାହିଁବେ?
1: ସମାଜରେ ପ୍ରତ୍ୟେକ ମଣିଷ ଅନ୍ୟମାନଙ୍କ ପାଇଁ ଗୋଟିଏ ଗୋଟିଏ ପ୍ରେରଣା। ଯେମିତି ମୁଁ ଆଜି ମୋର ଯାହା ଅନୁଭୂତି କହିଲି, କେହି ଭାବୁଥିବେ କି ମୁଁ କିଛି କରିପାରିଲିନି, ଜୀବନ ସାରା ମୁଁ ଏମିତି ରହିଗଲି, ତ ହୁଏତ ମୁଁ ଆଜି ତାଙ୍କ ପାଇଁ ପ୍ରେରଣା ହୋଇପାରେ। ମୁଁ ପ୍ରଥମତଃ ଦୁଇ ପକ୍ଷକୁ କହିବି, ଅଭିଭାବକଙ୍କ ପାଇଁ ଏବଂ ଯିଏ ନିଜେ ଅନୁଭବୀ, ଯେ ଯଦି ଆପଣଙ୍କ ଘରେ କୌଣସି ଦିବ୍ୟାଙ୍ଗ ଛୁଆଟିଏ ଜନ୍ମ ହେଉଛି, ଆପଣ ସେଥିରେ ହାରାସ ନ ହୋଇକରି ତାକୁ କେମିତି ଆଗକୁ ବଢ଼େଇବେ। ସମାଜ ତ ଆପଣଙ୍କୁ ନେଗେଟିଭ ବାର୍ତ୍ତା ଦେଇପାରେ ଯେ ଏଇ ଛୁଆ ତ କିଛି କରିପାରିବନି, ନେକ୍ସଟ ଆପଣଙ୍କର ଫ୍ୟୁଚର ଗଲା, କିଛି ବି ହୋଇପାରେ, କିନ୍ତୁ ଆପଣଙ୍କୁ ସେଥିରୁ ଦୂରେଇ ଯାଇ ଆପଣଙ୍କ ଭିତରେ ଏକ ନୂତନ ଚିନ୍ତାଧାରା ଭରିବାକୁ ହେବ, ବା ତାଙ୍କ ପାଇଁ କ'ଣ ହୋଇପାରିବ।

0: ତାଙ୍କୁ ଆପଣ ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ନଦେଇ ଯଥାସମ୍ଭବ ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ମିଶାଇବାକୁ ଚେଷ୍ଟା କରିବେ। ଦ୍ୱିତୀୟତଃ ମୁଁ ଯିଏ ଦିବ୍ୟାଙ୍ଗ ତାଙ୍କୁ କହିବାକୁ ଚାହିଁବି ଯେ ଆପଣମାନେ କେବେ ଦୟାର ପାତ୍ର ହେବାକୁ ନଚାହିଁ ସମାଜ ପାଇଁ ଯାହା ହୋଇପାରିବ ଯଦି ଆପଣ ଆପଣଙ୍କର ଅବଦାନ ଦେବାକୁ ଚେଷ୍ଟା କରିବେ ତେବେ ସମାଜର ମୁଖ୍ୟ ସ୍ରୋତ ନିଶ୍ଚୟ ଆପଣଙ୍କୁ ସାମିଲ କରିବ।
1: ଆକାଶବାଣୀର ପ୍ରେରଣା କାର୍ଯ୍ୟକ୍ରମ ତରଫରୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ଆପଣଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।

ତେବେ ଶ୍ରୋତାବନ୍ଧୁ, ଆଜିର ଆଲୋଚନାରୁ ଆମେମାନେ ତ ଜାଣିଲେ ମାନବ ଜୀବନରେ ସଫଳତା ପାଇଁ ସବୁଠୁ ଆବଶ୍ୟକତା ଓ ଗୁରୁତ୍ୱପୂର୍ଣ୍ଣ ହେଉଛି ଆତ୍ମବିଶ୍ୱାସ। ହଁ ଶ୍ରୋତାବନ୍ଧୁ, ଆତ୍ମବିଶ୍ୱାସ ହେଉଛି ଏକ ଆଭ୍ୟନ୍ତରୀଣ ଶକ୍ତି ଯାହା ଆପଣଙ୍କୁ ବିଶ୍ୱାସ କରାଏ ଯେ ଆପଣ ସକ୍ଷମ, ଏବଂ ଏହା ଜୀବନରେ ସ୍ୱାଧୀନତା ଏବଂ ସଫଳତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଆତ୍ମବିଶ୍ୱାସ ହେଉଛି ସେହି ଶକ୍ତି ଯାହା ଅନ୍ଧକାର ମଧ୍ୟରେ ଆଲୋକ ଆଣିଥାଏ। ତାଛଡ଼ା ଶ୍ରୋତାବନ୍ଧୁ, ଆତ୍ମବିଶ୍ୱାସର ଅର୍ଥ ନିଜ ଉପରେ ନିଜ କ୍ଷମତା ଏବଂ ସାମର୍ଥ୍ୟ ଉପରେ ଦୃଢ଼ ବିଶ୍ୱାସ ରଖିବା, ଯେ ଆପଣ ଜୀବନର ଆହ୍ୱାନଗୁଡ଼ିକୁ ପୂରଣ କରିପାରିବେ ଏବଂ ସଫଳ ମଧ୍ୟ ହୋଇପାରିବେ। ହଁ ଶ୍ରୋତାବନ୍ଧୁ, ସେହି ମନୋବଳ ଯାହା ଆମକୁ କହେ ଆମେ ସବୁକିଛି, ଆମ ଦ୍ୱାରା ସବୁ ସମ୍ଭବ, ଆମେ ବି ସକ୍ଷମ, ଆମେ ବି ସମାଜ ପାଇଁ ପ୍ରେରଣାର ପ୍ରତୀକ।

ତେବେ ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ଆମର ଏହି ପ୍ରେରଣା କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ନିଶ୍ଚୟ ଜଣାଇବେ। ଆମକୁ ଯୋଗାଯୋଗ କରିବାର ଠିକଣାଟି ହେଲା ପ୍ରେରଣା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ରାଉରକେଲା ପିନ୍ 769042। ରହିଲି, ନମସ୍କାର।

0: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00 ଦିନ 11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ଶ୍ରୋତାବନ୍ଧୁ, ପ୍ରଚାର କଲୁ କାର୍ଯ୍ୟକ୍ରମ ପ୍ରେରଣା। ଆଜି ଏଥିରେ ଶୁଣିଲେ ମୁଁ ବି ସକ୍ଷମ ସମ୍ପର୍କରେ, ଏ ସମ୍ପର୍କରେ ଅପରାଜିତା ସାମଲଙ୍କ ସହ ସାକ୍ଷାତକାର ଶୁଣିଲେ। କାର୍ଯ୍ୟକ୍ରମର ପ୍ରଯୋଜନରେ ଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସତ୍ୟଭାମା ପତି। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଟ୍ଜ ଯୋଗେ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 8249809672।

ಸಕಲ ನಾಟರಿ ವಿವಿಧ ಭಾರತೀಯ ಕಾರ್ಯಕ್ರಮ, ಸಕಲ ದಷ್ಟರಿ ಹಿಂದಿ ಕಥಚಿತ್ರ ಗೀತರ ಕಾರ್ಯಕ್ರಮ, ಸಿನಿ ಸಂಗೀತ್ ದಿನ ಬಾರಟರೆ ಶ್ರುತಮನೆ ಸುನಿಪರಿಬೆ ಪ್ರಾಯೋಜಿತ ಕಾರ್ಯಕ್ರಮ NCERT ಉಮಂಗ್ರ ಬಾರಸಹ ತಯಾಸಿತಮ ಭಾಗ. ଅପରାହ୍ନ ପାଞ୍ଚଟାରେ ଆରତୀ କାର୍ଯ୍ୟକ୍ରମ, ଅପରାହ୍ନ 5:30 ନାରୀ ମହଲ କାର୍ଯ୍ୟକ୍ରମରେ ପରିବାରର ଗଠନରେ ନାରୀର ପୁରାତନ ଓ ନୂତନ ଚିନ୍ତାଧାରା ସମ୍ପର୍କରେ ଆଲୋଚନା ଶୁଣିବେ, ଆଲୋଚନା କରିଛନ୍ତି ରଶ୍ମିତା ପାତ୍ର। ସନ୍ଧ୍ୟା 6:10 ସମ୍ବଲପୁରୀ ଗୀତ, ସନ୍ଧ୍ୟା 6:30 ଉଜ୍ଜଳ ଆମ ଦେଶ, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ରାତି 7:30 ଶ୍ରୋତାମାନେ ଶୁଣିପାରିବେ ଖେତ୍ ଖମାର କାର୍ଯ୍ୟକ୍ରମ, ରାତି 8:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ, ରାତି 10:00 ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ, 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଉସ୍ତାଦ ବିସ୍ମିଲ୍ଲା ଖାଙ୍କ ସେହନାଇ ବାଦନ। ଶ୍ରୋତନ୍ଧି ଥିଲା ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଶ୍ରୋତାମାନେ ଆମକୁ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି FM ବ୍ୟାଣ୍ଡରେ 102.6 MHz ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 8:00 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛି ଆକାଶବାଣୀ ଦିଲ୍ଲୀରୁ। ଶ୍ରୋତାମାନେ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00, ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ଶ୍ରୋତାମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ଏଥର ଶୁଣିବା ଦେବାଶିଷ ମହାପାତ୍ରଙ୍କ କଣ୍ଠରୁ।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବରଟି ଆଉ ଥରେ କହି ରଖୁଛୁ 7008248758। ଶ୍ରୋତାମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଏଥର ଶୁଣିବା ଲୋପିତା ମିଶ୍ର ଏବଂ ଦେବାଶିଷ ମହାପାତ୍ରଙ୍କ କଣ୍ଠରୁ।

0: ଶ୍ରୋତାନ୍ତୁ ପ୍ରଚାର କଲୁ ବଣ ପାହାଡ଼ର ଗୀତ କାର୍ଯ୍ୟକ୍ରମରେ କିଷାନ ଗୀତ ପରିବେଷଣ କଲେ ରମେଶ କିଷାନ ଏବଂ ସାଥୀମାନେ ଆକାଶବାଣୀ ରାଉରକେଲା 102.6 FM। ଆସନ୍ତୁ ଶୁଣିବା ବିବିଧ ଭାରତୀ କାର୍ଯ୍ୟକ୍ରମ।
1: आज की आवाजों में और अब वक्त है एक छोटे से अंतराल का।

ଶ୍ରୋତାନ୍ତ ଏତେବେଳ ପର୍ଯ୍ୟନ୍ତ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। ଶ୍ରୋତାନ୍ତ ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତ ଗୁଲଜାରଙ୍କ ରଚନାରୁ। ସଙ୍ଗୀତ ଦେଇଛନ୍ତି ଅନୁ ମଲ୍ଲିକ, ମିଳିତ କଣ୍ଠରେ ସୋନୁ ନିଗମ ଏବଂ ସାଧନା ସରଗମ। କଥାଚିତ୍ର ଜାନେ ମନ୍।

0: ଚିନ୍ମୟ ବିଦ୍ୟାଳୟ, ଇଂରାଜୀ ମାଧ୍ୟମ, ଛେଣ୍ଡ, ରାଉରକେଲା। ସ୍ୱତନ୍ତ୍ର ଆଦର୍ଶ, ସ୍ୱତନ୍ତ୍ର ଚିନ୍ତାଧାରା ଓ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନ କରୁଥିବା ଏକ ଅନନ୍ୟ ଶିକ୍ଷାନୁଷ୍ଠାନ। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ICSE ବୋର୍ଡ ସ୍ୱୀକୃତିପ୍ରାପ୍ତ, 34ତମ ବର୍ଷରେ ପଦାର୍ପଣ କରିଥିବା, ଉତ୍ତମ ମଣିଷ ଗଢ଼ୁଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ, ଯେଉଁଠି ସର୍ବାଙ୍ଗୀନ ଶିକ୍ଷା, ଉଚିତ ମାର୍ଗଦର୍ଶନ ସହ ପିଲାଙ୍କ ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଶତପ୍ରତିଶତ ପାସ୍ ହାର ସହ ଶ୍ରେଷ୍ଠ ଫଳାଫଳ ହେଉଛି ଯାହାର ଅନନ୍ୟ ସଫଳତା, ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ KG ଶ୍ରେଣୀରୁ ନବମ ଶ୍ରେଣୀ ଏବଂ ବିଶେଷ ଭାବରେ ଏକାଦଶ ବିଜ୍ଞାନ ଓ ବାଣିଜ୍ୟ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା, ଏବଂ ସମସ୍ତ ଶ୍ରେଣୀରେ ସୀମିତ ସ୍ଥାନ ରହିଛି। ତାହେଲେ ଆଉ ଡେରି କାହିଁକି? KGରୁ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 7873819988 ଏବଂ 9437109907। ଆଉ ଥରେ କହିଦେଉଛି ମୋବାଇଲ ନମ୍ବର 7873819988 ଏବଂ 9437109907। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: କାର୍ଯ୍ୟକ୍ରମରେ ଏଥର ଶୁଣିବା କୁମାର ସାନୁ ଏବଂ ଅଲକା ୟାଗ୍ନିକ କଣ୍ଠରେ ସମୀରଙ୍କ ରଚନା, ସଙ୍ଗୀତ ନଦୀମ ଶ୍ରବଣ, କଥାଚିତ୍ର ବର୍ଷାତ୍।

0: ଚିନ୍ମୟ ବିଦ୍ୟାଳୟ, ଓଡ଼ିଆ ମାଧ୍ୟମ, ସେକ୍ଟର 7, ରାଉରକେଲା। ଚିନ୍ମୟ ସେବା ଟ୍ରଷ୍ଟ ଦ୍ୱାରା ପରିଚାଳିତ, ସ୍ୱାମୀ ଚିନ୍ମୟାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ, ଓଡ଼ିଶା ବୋର୍ଡ ସ୍ୱୀକୃତିପ୍ରାପ୍ତ, ଦୀର୍ଘ 47 ବର୍ଷର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ, ଯେଉଁଠି ସଠିକ୍ ଶିକ୍ଷା, ସଠିକ୍ ମାର୍ଗଦର୍ଶନ ସହ ପିଲାଙ୍କର ସୁରକ୍ଷା, ସୁସ୍ଥତା ଓ ସର୍ବାଙ୍ଗୀନ ବିକାଶକୁ ଦିଆଯାଏ ପ୍ରାଥମିକତା। ଆଉ 1983 ମସିହାରୁ 2025 ମସିହା ପର୍ଯ୍ୟନ୍ତ 100% ପାସ୍ ହାର ହେଉଛି, ଯାହାର ଅନନ୍ୟ ସଫଳତା। ଯେଉଁଠି 2026-27 ଶିକ୍ଷାବର୍ଷ ପାଇଁ ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଚାଲିଛି ଏବେ ନାମଲେଖା। ଆଉ ଚିନ୍ମୟ ଅମୃତ ମହୋତ୍ସବ 2026 ପାଳନ ଅବସରରେ ଶିଶୁବାଟିକାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ନିମନ୍ତେ ପ୍ରଥମ 100 ଜଣ ପ୍ରାର୍ଥୀଙ୍କ ପାଇଁ ରହିଛି ମଧ୍ୟ ବିଶେଷ ରିହାତିର ସୁବିଧା। ତାହେଲେ ଆଉ ଡେରି କାହିଁକି? ନର୍ସରୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନାମ ଲେଖାଇବା ପାଇଁ ବିଦ୍ୟାଳୟର କାର୍ଯ୍ୟାଳୟ ସହ ଆଜି ହିଁ ଯୋଗାଯୋଗ କରନ୍ତୁ। ସମୟ 8:00-11:00। ମୋବାଇଲ ନମ୍ବର 9238683735 ଏବଂ 7008173085। ପୁଣି ଥରେ 9238683735 ଏବଂ 7008173085। ଚିନ୍ମୟ ବିଦ୍ୟାଳୟ, ସଫଳତାର ଅନନ୍ୟ ଶିକ୍ଷାଳୟ।
1: ଶ୍ରୋତାମାନେ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ଥର ଶୁଣିବା ସୋନୁ ନିଗମ ଏବଂ ଗାୟତ୍ରୀ ଅୟରଙ୍କ କଣ୍ଠରେ ଚମନଲାଲଙ୍କ ରଚନା, ସଙ୍ଗୀତ ଅନୁ ମଲ୍ଲିକ, କଥାଚିତ୍ର ବଲେ ବଲେ ଅମୃତସର ଟୁ ଏଲ୍ଏ।

କ୍ୟା ଦିଲ୍ ନେ କାହା, ଆସନ୍ତୁ ଶୁଣିବା ଏ ଫିଲ୍ମର ଗୀତ। ଗୀତଟିରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତ ରଚନା କରିଛନ୍ତି ସଞ୍ଜୟ ଛେଲ, ସଙ୍ଗୀତ ଦେଇଛନ୍ତି ହିମେଶ ରେଶମିଆ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର। ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ। ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ। ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଗସ୍ତ ସମୟରେ ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ ଏସ୍ପିଜି ପ୍ରୋଟୋକଲ୍ ଅଧୀନରେ ସମସ୍ତ ଅତ୍ୟାବଶ୍ୟକ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟା ହ୍ରାସ କରିଛନ୍ତି। ନିକଟରେ ଗୁଜରାଟ ଏବଂ ଆସାମ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଯାନବାହନ ସଂଖ୍ୟାକୁ ହ୍ରାସ କରାଯାଇଥିଲା। ପଶ୍ଚିମ ଏସିଆ ଯୁଦ୍ଧଜନିତ ପରିସ୍ଥିତି ଯୋଗୁଁ ପେଟ୍ରୋଲିୟମ୍ ଜାତ ଇନ୍ଧନ ଉପରେ ନିର୍ଭରଶୀଳତା ହ୍ରାସ ଏବଂ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ପାଇଁ ସାତସୂତ୍ରୀ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଲାଗି ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକ୍ରମରେ ଇଲେକ୍ଟ୍ରିକ୍ ଚାଳିତ ଯାନବାହନ ବ୍ୟବହାର କରିବା ଲାଗି ଶ୍ରୀ ମୋଦି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯାନବାହନ ସଂଖ୍ୟା 50% ହ୍ରାସ କରିଛନ୍ତି। ରାଜ୍ୟର ଜନସାଧାରଣଙ୍କୁ ଅଧିକ ବୈଦ୍ୟୁତିକ ଯାନ ଇଭିର ବ୍ୟବହାର ପାଇଁ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ନିବେଦନ କରିଛନ୍ତି। ସାମ୍ପ୍ରତିକ ବୈଷୟିକ ପରିସ୍ଥିତି ଏବଂ ଶକ୍ତି ସଙ୍କଟର ମୁକାବିଲା ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିଜେ ସରକାରୀ ବସ୍ରେ ଯାତାୟତ କରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଇଭି ବ୍ୟବହାର ପାଇଁ ମନ୍ତ୍ରୀ ଶ୍ରୀ ଜେନା ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ବୈଦ୍ୟୁତିକ ଯାନ ଚଳାଚଳକୁ ପ୍ରୋତ୍ସାହନ ଦେବା ଲାଗି ମନ୍ତ୍ରୀ ଶ୍ରୀ ଜେନା ଇଭି ଉପରେ ଦିଆଯାଉଥିବା ସବ୍ସିଡିକୁ 2028 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା କହିଛନ୍ତି। ଜନସାଧାରଣ ଅଧିକରୁ ଅଧିକ ବୈଦ୍ୟୁତିକ ଯାନ କିଣିବା ସହ ପରିବେଶ ଅନୁକୂଳ ବ୍ୟବସ୍ଥାକୁ ମଜବୁତ କରିବା ଉପରେ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ମୋର ସମସ୍ତଙ୍କୁ ଅପିଲ ରହିବ, ଓଡ଼ିଶା ଜନସାଧାରଣଙ୍କୁ ଅପେକ୍ଷା ରହିବ ଯେ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଅପିଲ ଅଛି ତାକୁ ଆମେ କାର୍ଯ୍ୟକାରୀ କରିବା। ଲୋକଙ୍କର ଗମନାଗମନ ପାଇଁ ଇଭି ଗାଡ଼ି ଯେତେ ଅଧିକରୁ ଅଧିକ ବ୍ୟବହାର କରିପାରେ ତାକୁ ମଧ୍ୟ ସରକାର ଆମର ଗୁରୁତ୍ୱ ଯେଉଁ ସବ୍ସିଡି ଦେଉଛି ସେ ସବ୍ସିଡି ମଧ୍ୟ ସରକାରୀ ପାଇଁ ଘରୋଇ ପାଇଁ ମଧ୍ୟ ଦୁଇ ଇଏ ପାଇଁ ମଧ୍ୟ ଅଧିକରୁ ଅଧିକ ଇଭି ହେବା ଆବଶ୍ୟକ ଅଛି। ସରକାର ତ ଇଭି ଗାଡ଼ି କିଣିବା ପାଇଁ ଯେଉଁ ସବ୍ସିଡି ଦେଉଛି ପ୍ରୋତ୍ସାହନଜନକ ଭାବେ ଏ ରାଶି ମଧ୍ୟ ଦେଉଛି। ଏ ଧାଡ଼ିର କଥା ତେଲ କମ୍ ବ୍ୟବହାର କରନ୍ତି, ଆମେ ନିଜକୁ ନିଜେ ବୁଝେଇ ଗୋଟିଏ ଗାଡ଼ିରେ ଯେମିତି ଦୁଇ ଜଣ ଯାଇପାରିବା ସହଭାଗିତା ସହିତ ଆମେ ଏ କାମକୁ ଆଗକୁ ନେବା।
0: ମନ୍ତ୍ରୀ ଶ୍ରୀ ଜେନା ବ୍ୟକ୍ତିଗତ ଯାନ ବ୍ୟବହାର କରିବା ପରିବର୍ତ୍ତେ ଆମ ବସ୍ ପରି ସାଧାରଣ ପରିବହନ ସେବାର ଅଧିକ ଉପଯୋଗ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ଇନ୍ଧନ ବ୍ୟବହାର, ଯାତାୟାତ ଚାପ ଓ ପରିବେଶ ପ୍ରଦୂଷଣ କମାଇବା ପାଇଁ ଗୋଟିଏ କାର୍ରେ ଏକାଧିକ ବ୍ୟକ୍ତି ଗମନାଗମନ କରିବାର ବ୍ୟବସ୍ଥା, କାର୍ ପୁଲିଂ ଓ ସମାନ ଢଙ୍ଗରେ ସ୍କୁଟି ପୁଲିଂ ଭଳି ପରିବହନ ସେବା ଆପଣାଇବା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଦେଇଛନ୍ତି। ଇନ୍ଧନ ସଞ୍ଚୟ ଓ ସ୍ଥାୟୀ ପରିବହନକୁ ପ୍ରୋତ୍ସାହନ ଦେବା ସରକାରଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ଜନସାଧାରଣ ପରିବେଶ ସୁରକ୍ଷା ସହ ଶକ୍ତି ସଞ୍ଚୟ ଉଦ୍ୟମକୁ ସୁଦୃଢ଼ କରିବା ପାଇଁ ସାମୂହିକ ଦାୟିତ୍ୱ ନିର୍ବାହ କରିବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନିଟ୍ ୟୁଜି 2026 ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଏକ ଦଳ ଆଜି ରାଜସ୍ଥାନର ଜୟପୁରରେ ପହଞ୍ଚିଛି। ରାଜସ୍ଥାନ ପୁଲିସର ଏସ୍ଓଜି ଦ୍ୱାରା ପ୍ରାୟ 24 ଏ ସଂକ୍ରାନ୍ତରେ ପଚରାଉଚରା କରାଯାଇଛି। ସିବିଆଇ କହିଛି ପରୀକ୍ଷାରେ ହୋଇଥିବା ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ସମେତ ଏହି ଘଟଣାରେ କୌଣସି ଅପରାଧିକ ଷଡ଼ଯନ୍ତ୍ର, ଠକେଇ, ପ୍ରମାଣ ନଷ୍ଟ କରିବା ତଥା ସାର୍ବଜନୀନ ପରୀକ୍ଷାରେ ଅସାଧୁ ଉପାୟ ଅବଲମ୍ବନ ନିବାରଣ ଆଇନ 2024 ଅନୁସାରେ ତଦନ୍ତ କରାଯିବ। ଦେଶବ୍ୟାପୀ ଚଳିତ ମାସ 3 ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ନିଟ୍ ୟୁଜି 2026 ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ 22 ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଦ୍ୱାଦଶ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ଏଥିରେ 85.20% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। results.cbse.nic.in ପରୀକ୍ଷାଫଳ ଉପଲବ୍ଧ ହେଉଛି। ଛାତ୍ରଛାତ୍ରୀମାନେ ଡିଜି ଲକର ଓ ଉମଙ୍ଗ ଆପ୍ ଜରିଆରେ ମଧ୍ୟ ପରୀକ୍ଷାଫଳ ଜାଣିପାରିବେ। February 17 April 10 ମଧ୍ୟରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗରେ 18 ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଆସନ୍ତା ସପ୍ତାହରେ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପରୀକ୍ଷାଫଳ ପ୍ରକାଶ ପାଇବ। ବଲାଙ୍ଗୀରର କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ଆୟୁବ ଖାନଙ୍କର ଆଜି 78 ବର୍ଷ ବୟସରେ ପରଲୋକ ହୋଇଯାଇଛି। କାଉନ୍ସିଲରରୁ ରାଜନୀତି ଆରମ୍ଭ କରିଥିବା ସ୍ୱର୍ଗତ ଖାନ କଣ୍ଟାବାଞ୍ଜି ଏନ୍ଏସି ଚେୟାରମ୍ୟାନ୍ ପରେ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

ଜିଲ୍ଲାଠାରେ ଗ୍ରୀଷ୍ମକାଳୀନ ଭାରୋତ୍ତୋଳନ ଶିବିର ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 8-15 ବର୍ଷ ବୟସର 50ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି। ଶିବିର ଆସନ୍ତା ଏକ ମାସ ଧରି ପ୍ରତ୍ୟହ ଅପରାହ୍ନ 4ଟାରୁ ସନ୍ଧ୍ୟା 6:30 ପର୍ଯ୍ୟନ୍ତ ଚାଲିବ। ଏଥିରେ କ୍ରୀଡ଼ାବିତଙ୍କୁ ଭାରୋତ୍ତୋଳନର ପ୍ରାଥମିକ କୌଶଳ, ଶାରୀରିକ ସୁସ୍ଥତା ଓ ନିୟମିତ ଅଭ୍ୟାସ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ଯୋଗଦେଇ କ୍ରୀଡ଼ା କ୍ଷେତ୍ରରେ ଯୁବପିଢ଼ିଙ୍କ ସକ୍ରିୟ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିବା ସହ ନିୟମିତ ପ୍ରଶିକ୍ଷଣ ମାଧ୍ୟମରେ ଭବିଷ୍ୟତରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ଅର୍ଜନ ପାଇଁ ପ୍ରେରଣା ଦେଇଛନ୍ତି। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଲୋକନାଥ ପାଣିଗ୍ରାହୀଙ୍କ ସହ ଅନ୍ୟାନ୍ୟ କ୍ରୀଡ଼ା ପ୍ରଶିକ୍ଷକ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକତାର ପ୍ରବର୍ତ୍ତକ, ବିଶିଷ୍ଟ କବି ତଥା ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କ ଜୟନ୍ତୀରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ତାଙ୍କର କାଳଜୟୀ ସୃଷ୍ଟି ବାଜି ରାଉତ, ପଲ୍ଲିଶ୍ରୀ ଓ ଛୋଟ ମୋର ଗାଁଟି ଆଜି ବି ପ୍ରତିଟି ଓଡ଼ିଆଙ୍କ ପ୍ରାଣରେ ସ୍ୱଦେଶ ପ୍ରେମ ଓ ମାଟିର ମମତା ଭରିଦିଏ। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରିବାରେ ତାଙ୍କର ଅତୁଳନୀୟ ଅବଦାନ ଚିରସ୍କରଣୀୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ସାହିତ୍ୟିକ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ତାଙ୍କ କାଳଜୟୀ ରଚନା ଓଡ଼ିଆ ଜାତିର ସାଂସ୍କୃତିକ ଚେତନାକୁ ରୁଦ୍ଧିମନ୍ତ କରିବା ସହିତ ଭାଷା ଓ ସାହିତ୍ୟର ଭିତ୍ତିଭୂମିକୁ ସୁଦୃଢ଼ କରିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ମହାନ ବିପ୍ଳବୀ କବି ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ମାଇ ଭାରତ ପ୍ଲାଟଫର୍ମରେ ବିକଶିତ ଗ୍ରାମ 2026 ଅଧୀନରେ ଜାତୀୟ ସ୍ତରୀୟ କ୍ୱିଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ପ୍ରଥମ ପର୍ଯ୍ୟାୟରେ ଯୁବଗୋଷ୍ଠୀଙ୍କୁ ସୀମାନ୍ତ ଗ୍ରାମ କାର୍ଯ୍ୟକ୍ରମରେ ନିୟୋଜିତ କରିବା ପାଇଁ ସ୍ଥିର କରାଯାଇଛି। ଦେଶବ୍ୟାପୀ କ୍ୱିଜ୍ ପ୍ରତିଯୋଗିତା ଆସନ୍ତା 20 ପର୍ଯ୍ୟନ୍ତ ଆୟୋଜନ କରାଯାଉଛି। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 500ରୁ ଉର୍ଦ୍ଧ୍ୱ ମାଇ ଭାରତ ସ୍ୱେଚ୍ଛାସେବୀ ଏଥିରେ ଅଂଶଗ୍ରହଣ କରୁଛନ୍ତି। ସୀମାନ୍ତ ଗ୍ରାମଗୁଡ଼ିକର ପରିବର୍ତ୍ତନ, ସ୍ଥାନୀୟ ସଂସ୍କୃତି, ପରିବେଶ ସଚେତନତା ଏବଂ ଅଞ୍ଚଳଗୁଡ଼ିକର ସୁଦୃଢ଼ୀକରଣ କରାଯିବା ପରେ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ମୌସୁମୀକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଛି। ଏଥିରେ ସାଂସଦ ଅନନ୍ତ ନାୟକ, ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଫକୀରମୋହନ ନାୟକ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି। ପ୍ରତ୍ୟେକ ବର୍ଷ 6 ବର୍ଗରେ ସାହସିକତା, ସମାଜସେବା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା 5 ବର୍ଷରୁ 18 ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏଥିପାଇଁ ଆସନ୍ତା ଜୁଲାଇ ମାସ 31 ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ବିଭିନ୍ନ କ୍ଷେତ୍ରରେ ଦେଶର ଯୁବପିଢ଼ିଙ୍କ ସଫଳତାକୁ ପାଳନ କରିବା, ବାସ୍ତବ ଜୀବନର ଆଦର୍ଶ ପ୍ରଦର୍ଶନ କରି ଦେଶବ୍ୟାପୀ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବା ଓ ପିଲାମାନଙ୍କର ସାମଗ୍ରିକ ବିକାଶ ପାଇଁ ପ୍ରତିବର୍ଷ ଏହି ପୁରସ୍କାର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯାଇଥାଏ। ପାଣିପାଗ, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଳବୈଶାଖୀ ଜନିତ ବର୍ଷା ଯୋଗୁଁ ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଆସନ୍ତା 24 ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଚଳିତ ସପ୍ତାହରେ ଭାରତରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଚଳିତ ସପ୍ତାହ ଶେଷ ଆଡ଼କୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବ ବୋଲି ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଇନ୍ଧନ ବ୍ୟବହାର କମାଇବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବ୍ୟବହୃତ ଯାନବାହନ ସଂଖ୍ୟାକୁ ହ୍ରାସ କଲେ ସରକାର, ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର ପାଇଁ ରାଜ୍ୟବାସୀଙ୍କୁ ପରିବହନ ମନ୍ତ୍ରୀଙ୍କ ନିବେଦନ, ପ୍ରକାଶ ପାଇଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷାଫଳ ଏବଂ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ନେଇ 24 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: କୁ ନେଇ ଏବଂ ତାଙ୍କ ରୁଚିକୁ ନେଇ ସେମାନଙ୍କୁ ଏକତ୍ର ସୂତ୍ରରେ ବାନ୍ଧି ରଖିବେ, ସେହିଭଳି ଯେଉଁ ଚେଷ୍ଟା କରାଯାଏ ତାହାକୁ ହିଁ ଏକ ପରିବାର ବୋଲି ଧରାଯାଏ।
1: ତ ମ୍ୟାଡ଼ାମ୍, ଏଇ ପରିବାର ଗଠନରେ ଗୋଟେ ନାରୀର ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ ରହିଥାଏ?
0: ଦେଖନ୍ତୁ, ଆମେ ଯେମିତି ଜାଣିଲେ ଯେ ଗୋଟେ ପୁରୁଷ ଆର୍ଥିକ ଅବସ୍ଥାକୁ ସ୍ୱଚ୍ଛଳ କରିବା ପାଇଁ ବାହାରକୁ ଯାଏ ଏବଂ ଆର୍ଥିକ ଅଭାବ ଅନଟନକୁ ଦୂର କରିବା ପାଇଁ କିଛି ପଇସା ସଂଗ୍ରହ କରିକି ଆସେ, ସେହିପରି ଗୋଟେ ନାରୀ ସେହି ପରିବାରକୁ ଏବଂ ସେହି ପରିବାରର ଆବଶ୍ୟକତା ଦେଖି ସେହି ଅର୍ଥକୁ କିପରି ଖର୍ଚ୍ଚ କରିବ ଏବଂ ଖର୍ଚ୍ଚ କରିବା ସମୟରେ କିପରି ସଞ୍ଚୟ ମଧ୍ୟ କରିବ ଏବଂ ଖର୍ଚ୍ଚ କରିବା ସମୟରେ ସମସ୍ତଙ୍କୁ ଏକା ଭାବରେ ଦେଖିବ ଯେ କାହାର କେଉଁଭଳି ଆବଶ୍ୟକତା ରହିଛି, କାହାର ଆବଶ୍ୟକତାର ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହିସବୁ ସମସ୍ୟାକୁ ସମାଧାନ କଲାପରେ ଭବିଷ୍ୟତ ପାଇଁ ମଧ୍ୟ ସେ ଅର୍ଥ କିଭଳି ସଞ୍ଚୟ କରିପାରିବ ତାହା ହିଁ ହେଉଛି ଗୋଟେ ନାରୀର ଗୁରୁତ୍ୱପୂର୍ଣ୍ଣ ଅଂଶ।
1: ତେବେ ମ୍ୟାଡ଼ାମ୍, ଆପଣଙ୍କ କହିବା ଅନୁସାରେ ଗୋଟେ ପରିବାର ଗଠନରେ ନାରୀର ଭୂମିକାଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଥାଏ।
0: ନିଶ୍ଚୟ ରୂପରେ।
1: ତେବେ ମ୍ୟାଡ଼ାମ୍, ଯେହେତୁ ଏଠି ଆପଣ ଗୋଟେ ନାରୀର ଭୂମିକା ବିଷୟରେ କହିଲେ, ବର୍ତ୍ତମାନ କୁହନ୍ତୁ ଯେ ପରିବାର ଗଠନ ଦିଗରେ ପୂର୍ବରୁ ନାରୀମାନଙ୍କର ଚିନ୍ତାଧାରା କ'ଣ ଥିଲା?
0: ପୂର୍ବରୁ ନାରୀମାନେ ଆର୍ଥିକ ରୂପରେ ଏତେ ସ୍ୱଚ୍ଛଳ ନଥିଲେ, ତଥାପି ମଧ୍ୟ ସେମାନେ ଘରର ଅବସ୍ଥାକୁ ଦେଖିକିନା, ପାରିବାରିକ ସମସ୍ୟାକୁ ଦେଖିକିନା ନିଜର ବୁଦ୍ଧି ଦ୍ୱାରା ତାହାର ସମାଧାନର ରାସ୍ତା ଖୋଜୁଥିଲେ। ଯେପରିକି କିଛି ବାପା ଘରୁ ଆଣିଥିବା ଟଙ୍କା ପଇସାକୁ ଦେଇ ନିଜର ସୁନାଗଣ ଦେଇକି ନଣନ୍ଦମାନଙ୍କୁ ବାହାଘର କରୁଥିଲେ, ଯଦି ଘରର ଦିଅରଟିଏ ବାହା ହୋଇନଥିଲା ତେବେ ତାକୁ ମଧ୍ୟ ନୂଆ ବ୍ୟବସାୟ କରିବା ପାଇଁ କିଛି ଅର୍ଥ ଦେଉଥିଲେ, ଘରେ ନିଜେ ସବୁ କାମ କରୁଥିଲେ। ଆଜିକାଲି ଯେମିତି ଆମେ ଦେଖୁଛନ୍ତି ଘରେ ବିଭିନ୍ନ ପ୍ରକାର କାମ କରିବା ପାଇଁ ଆମେ କୌଣସି ସହାୟକଙ୍କର ସାହାଯ୍ୟ ନେଉ, କିନ୍ତୁ ସେହି ସମୟରେ ତାହା ନଥିଲା। ସେମାନେ ଦେଖୁଥିଲେ ଯେ ଯଦି ଘରେ ରୋଷେଇବାସ କରିଦେବା ଦ୍ୱାରା ବାହାର ଖାଇବାଟା ଆମେ ଖାଇବାନି ବା ଆମର ସ୍ୱାସ୍ଥ୍ୟ ଠିକ୍ ରହିବ, ତାମାନେ ଆମେ ଔଷଧ ଖର୍ଚ୍ଚଟା କମ୍ କଲେ, ଛୁଆମାନଙ୍କୁ କିଛି ନିଜେ ନିଜେ ଘରେ ପଢ଼ାଇବା ଦ୍ୱାରା, ଯେମିତିକି ପ୍ରଥମରୁ ନେଇକି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ନିଜେ ପଢ଼ାଇବା ଦ୍ୱାରା ଛୁଆମାନଙ୍କର ବିଭିନ୍ନ ପ୍ରକାର ଟ୍ୟୁସନ୍ ଖର୍ଚ୍ଚଟା ବଞ୍ଚି ରହିଲା, ଘରର ଯାବତୀୟ କାମ କରିବା ଦ୍ୱାରା ନିଜର ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଲା, ତାପରେ ଘରର କିଛି ଆର୍ଥିକ ସମ୍ବଳ ପାଇଁ ମଧ୍ୟ ସେମାନେ କିଛି ଚେଷ୍ଟା କରିପାରିଲେ। ଘରର କାମକୁ ସରିସାରିଲା ପରେ ସେମାନେ କେହି ସିଲେଇ କଲେ, କେହି ଆଚାର ବଡ଼ି ପାମ୍ପଡ଼ କଲେ, କିମ୍ବା କିଛି ଜଣ ଅଛନ୍ତି କିଛି ନ କରିପାରିଲେ ମଧ୍ୟ ଆଖପାଖ ଲୋକମାନଙ୍କ ସାଙ୍ଗରେ ମିଶିକିନା ଚାଷବାସ କାମ ପାଇଁ ମଧ୍ୟ କଲେ। ତେଣୁ ଆମେ ଏହା କହିପାରିବାନି ଯେ ପୁରାତନ ନାରୀମାନଙ୍କର ଶିକ୍ଷାର ବା ଶିକ୍ଷାଗତ ଯୋଗ୍ୟତାର ଅଭାବ ରହିବା ଦ୍ୱାରା ସେମାନେ କୌଣସି ପରିବାରକୁ ସାହାଯ୍ୟ କରୁନଥିଲେ। ସେମାନେ ସେହି ସମୟରେ ଯାହା କରିପାରିବା କଥା ସେହିଭଳିଆ ମଧ୍ୟ କାମ କରି ସେମାନେ ପରିବାରର ମାନେ ବିଭିନ୍ନ ପ୍ରକାର ଆର୍ଥିକ ଦୃଷ୍ଟିକୋଣରୁ ସାହାଯ୍ୟ କରିପାରୁଥିଲେ।
1: ମ୍ୟାଡ଼ାମ୍, ଏଇଟା ତ ଆପଣ କହିଲେ ଯେ ପୂର୍ବ କାଳରୁ ନାରୀମାନଙ୍କର ମାନେ କେମିତି ଗଠନ କରୁଥିଲେ ପରିବାର, ତାଙ୍କର ଚିନ୍ତାଧାରା କ'ଣ ରହୁଥିଲା?
0: ପୁରାତନ ସମୟରେ ମଧ୍ୟ ନାରୀର ଗୋଟେ ପରିବାର ପ୍ରତି ଅତ୍ୟଧିକ ଆବଶ୍ୟକତା ରହିଥିଲା। ଯେପରିକି ନାରୀ ସବୁବେଳେ ଚାହୁଁଥିଲା ତା ଘରର ଅବସ୍ଥା ଠିକ୍ ରହୁ, ଆର୍ଥିକ ଅବସ୍ଥା ହେଉ ବା ମାନସିକ ଅବସ୍ଥା ହେଉ, ଘରେ କୌଣସି କୋଳାହଳ ନ ହେଉ, ଘର ମଧ୍ୟରେ କୌଣସି ମତାନ୍ତର ନ ହେଉ। ସେଥିପାଇଁ ଆମେ ଜାଣନ୍ତି ବିଭିନ୍ନ ପ୍ରକାର ପୂଜାପର୍ବାଣୀରେ ଅନେକ ପ୍ରକାର ବନ୍ଧୁବାନ୍ଧବ ଆସନ୍ତି, ତାହାର କାରଣ ହେଉଛି କ'ଣ? ତାହାଦ୍ୱାରା ପାରିବାରିକ ଏକତ୍ରୀକରଣର ସମାଧାନ ହୋଇପାରିବ। ସବୁବେଳେ ଲୋକ ବିବାହ ବ୍ରତରେ ଆସୁଥିଲେ ଯାଉଥିଲେ ଏବଂ ସେମାନଙ୍କୁ ଆମେ ବିଭିନ୍ନ ଉପହାର ଦେଉଥିଲେ, ସମସ୍ତେ କିଭଳି ଖୁସିରେ ଆସିପାରିବେ, କିଭଳି ବିଭିନ୍ନ ପ୍ରକାର ପୂଜାପର୍ବାଣୀ ଘରେ କରିପାରିବେ। ଏହି ପୂଜାପର୍ବାଣୀ କରିବା ଦ୍ୱାରା ଆମେ ଗୋଟିଏ ନୂଆ ପିଢ଼ିକୁ ଆମ ନିଜ ପରିବାର ରୀତିନୀତି ବିଷୟରେ ମଧ୍ୟ ଅବଗତ କରିପାରୁଥିଲୁ।
1: ତ ମ୍ୟାଡ଼ାମ୍, ଏଇଟା ତ ପୁରାତନ ଚିନ୍ତାଧାରା ଆପଣ କହିଲେ, ବର୍ତ୍ତମାନର ଆଧୁନିକ ନାରୀମାନଙ୍କ ମଧ୍ୟରେ ପରିବାର ଗଠନ ଚିନ୍ତାଧାରାରେ କ'ଣ ପରିବର୍ତ୍ତନ ଆସିଛି ତାଙ୍କର?
0: ବିଗତ 30 ବର୍ଷ ତଳର ଏବଂ ଯଦି ଆମେ ଆଜିର ନାରୀକୁ ଦେଖିବା ତେବେ 30 ବର୍ଷ ତଳେ ମଧ୍ୟ ନାରୀମାନେ ସେହି ସମୟରେ କିଭଳି ଅଗ୍ରଗତି କରିପାରିବେ ସେମାନେ ତାର ସମାଧାନ ରାସ୍ତା ଖୋଜୁଥିଲେ। ଆଜିକାଲି ଯେତେବେଳେ ଶିକ୍ଷାର ବିକାଶ ହୋଇଛି ତେବେ ଆଜିର ନାରୀ ମଧ୍ୟ ଉନ୍ନତମାନର ଶିକ୍ଷା ପାଇ ପୁରୁଷ ସହିତ ସମସ୍କନ୍ଧ ହେବା ପାଇଁ ଚେଷ୍ଟା କରୁଛି, ବିଭିନ୍ନ ଜାଗାରେ ଚାକିରି କରୁଛି, ଅର୍ଥ ଉପାର୍ଜନର ବିଭିନ୍ନ ରାସ୍ତା ବିଭିନ୍ନ ପନ୍ଥା ମଧ୍ୟ ଖୋଜୁଛି। ଆଜିର ନାରୀ ଚାହୁଁଛି ନିଜର ସ୍ୱାଧୀନତା, ଯେହେତୁ ସେ ମଧ୍ୟ ପୁରୁଷର ସମାସ୍କନ୍ଧ ହେବାକୁ ଚାହୁଁଛି, ପୁରୁଷ ପରି ଏକାଭଳି ହେବାକୁ ଚାହୁଁଛି, ଯେପରି ସେମାନଙ୍କର ଖାଦ୍ୟପାନୀୟ ଆଜିକାଲି ଝିଅମାନେ ଖାଉଛନ୍ତି ପିଉଛନ୍ତି, ସେମାନଙ୍କ ଭଳି ପୋଷାକ ପିନ୍ଧୁଛନ୍ତି, ତେଣୁ ଏଥିରେ କିଛି ମାନେ ହତାଶ ହେବାର ନାହିଁ ବା ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ସେମାନଙ୍କ ଚିନ୍ତାଧାରା ପୁରୁଷର ଚିନ୍ତାଧାରାକୁ ମଧ୍ୟ ନାରୀ ଧୀରେ ଧୀରେ ଆପଣାଇ ନେଲାଣି। ସେମାନେ ଏବେ ସ୍ୱଚ୍ଛଚାରିତ ହେବାକୁ ଚାହୁଁଛନ୍ତି, ନିଜର ଟଙ୍କା ପଇସା ନିଜ ହାତରେ ରଖିବାକୁ ଚାହୁଁଛନ୍ତି, ପରିବାରକୁ ବିଶେଷ ସମ୍ମାନ ବା ପରିବାରରେ ସ୍ନେହ ମମତା ଦେବା ପାଇଁ ସେମାନେ ଆଉ ଚାହୁଁନାହାନ୍ତି। ଏହାକୁ ଏକ ଉଗ୍ର ଆଧୁନିକବାଦ ମଧ୍ୟ କୁହାଯାଇପାରେ। ଆଚ୍ଛା, ଉଗ୍ର ଆଧୁନିକବାଦ ରହିଲେ ମଧ୍ୟ ସ୍ତ୍ରୀ ମଧ୍ୟ ଚାହେଁ ପରିବାରର ଉନ୍ନତି କରାଯାଉ, ପରିବାରର ଶିକ୍ଷାର ବିକାଶ ହେଉ, ତାର ଶିଶୁ ଯାହାକୁ ସେ ମାନେ ପୁରାତନ ଯୁଗରେ ଚତୁର୍ଥ ପଞ୍ଚମ ଶ୍ରେଣୀ ପରେ ଆଗକୁ ପଢ଼ାଇ ପାରୁନଥିଲା, ଆଜିକାଲି ଚାହୁଁଛି ତାର ସନ୍ତାନମାନଙ୍କୁ ମଧ୍ୟ ଉଚ୍ଚତର ଶିକ୍ଷା ଦିଆଯାଉ। ତେଣୁ ଉଚ୍ଚତର ଶିକ୍ଷା ପାଇଁ ଆଜିକା ଯୁଗରେ ଯେଉଁ ଘୋର ଅର୍ଥର ଆବଶ୍ୟକତା ରହିଛି, ଯାହାଦ୍ୱାରା କି ମାନେ ଗୋଟେ ସ୍ୱଚ୍ଛଳ ପରିବାର ଅବସ୍ଥା ରହିପାରୁନି। ଜଣେ ଯଦି ମାନେ ଯଦି ଗୋଟିଏ ପାର୍ଟନର ଯଦି ଇନକମ୍ କରିବ ତାହେଲେ ସେ ସମସ୍ତଙ୍କୁ ଦେଖିକିନା ତା ଛୁଆମାନଙ୍କୁ ଅଧିକ ପଢ଼ାପଢ଼ି କରାଇପାରିବ ନାହିଁ, କିନ୍ତୁ ଯଦି ନାରୀଟିଏ ବିକଶିତ ହେବ, ସେ ଯଦି ଚାକିରି କରିବ, ତେବେ ସେ ଘରର ଆର୍ଥିକ ମାନଦଣ୍ଡର ଅବସ୍ଥା ମଧ୍ୟ ସୁଧୁରିଯିବ।
1: ତେବେ ମ୍ୟାଡ଼ାମ୍।

0: ଆପଣ ଯେଉଁ କହିଲେ ଯେ ପୁରାତନ ଚିନ୍ତାଧାରା ଆଉ ଆଧୁନିକ ଚିନ୍ତାଧାରା ମଧ୍ୟରେ ମାନେ ବହୁତ କିଛି ପାର୍ଥକ୍ୟ ରହୁଛି, ତ ଏଇ ଦୁଇଟା ଚିନ୍ତାଧାରା ଭିତରେ ଧରନ୍ତୁ ଗୋଟେ ଶାଶୁ ବୋହୂ ମିଶିକି କେମିତି ଚଳିବେ, ମାନେ କାହାକୁ କ'ଣ କରିବାକୁ ପଡ଼ିବ ଯେଉଁଥିରେ କି ସେମାନେ ଗୋଟେ ସୁସ୍ଥ ସୁନ୍ଦର ପରିବାରଟେ ଗଠନ କରିପାରିବେ?
1: ଦେଖନ୍ତୁ, ପୁରୁଣା ଯୁଗରେ ମଧ୍ୟ ବୋହୂଟିଏ କାମ କରିବା ପୂର୍ବରୁ ଶାଶୁଙ୍କର ପରାମର୍ଶ ନେଉଥିଲା, କାରଣ ଭିନ୍ନ ଭିନ୍ନ ଘରେ ଭିନ୍ନ ଭିନ୍ନ ଚାଲିଚଳନ ଥାଏ। ସେହିଭଳି ଯେତେବେଳେ ଗୋଟିଏ ନୂଆ ଘରକୁ ଗୋଟିଏ ନୂଆ କରି ବୋହୂଟେ ଆସିଥାଏ, ସେ ମଧ୍ୟ ସେହି ଘରର ପରମ୍ପରା ବା ରୁଚି ବା ଅନ୍ୟମାନଙ୍କର କୌଣସି ଆଗ୍ରହ ଅନାଗ୍ରହ ବିଷୟରେ ଜାଣିନଥାଏ। ତେଣୁ ଏହିସବୁ ରାସ୍ତା ବତେଇବା ପାଇଁ ତା ଶାଶୁଟିଏ ସାହାଯ୍ୟ କରେ। ଆଜିକା ଯୁଗରେ ମଧ୍ୟ ଯଦି ଗୋଟିଏ ନାରୀ ବାହାରକୁ ଯାଉଛି, ତେବେ ତା ଛୁଆକୁ, ତା ଘରକୁ ବା ତାଙ୍କ ଘରର ଅନ୍ୟ ପରିବାରକୁ ଦେଖିବା ପାଇଁ ତା ପାଖରେ ଶାଶୁଟିଏ ଥାଏ। ଯେତେବେଳେ ଶାଶୁ ଶ୍ୱଶୁର ବା ସ୍ୱାମୀଟିଏ ସ୍ତ୍ରୀକୁ ସାହାଯ୍ୟ କରନ୍ତି, ତେବେ ହିଁ ସେ ସ୍ତ୍ରୀ ଯାଇକି ବାହାରେ କାମ କରିପାରିବ। କାରଣ ଆଜିକା ଯୁଗରେ ଆମେ ଦେଖୁ ଅନେକ ସ୍ତ୍ରୀମାନେ 8 ଘଣ୍ଟାରୁ 12 ଘଣ୍ଟା ପର୍ଯ୍ୟନ୍ତ କାମ କରୁଛନ୍ତି, ତ ଯେତେବେଳେ ସେମାନେ ଏତେ ସମୟ ବାହାରେ ରହୁଛନ୍ତି, ତେବେ ତାର ପରିବାରକୁ, ତାର ଛୁଆପିଲାକୁ କିଏ ଯତ୍ନ ନେବ? ତେଣୁ ଆଜିକା ସମୟ ହେଉ ବା ପୁରାତନ ସମୟ ହେଉ, ଘର ପରିବାରର ଯଦି ଆବଶ୍ୟକତାକୁ ପୂରଣ କରିବା ପାଇଁ ନାରୀଟିଏ ବାହାରକୁ ଯାଉଛି, ତେବେ ଘର ଦେଖାଶୁଣା କରିବା ପାଇଁ ମଧ୍ୟ ଘରର ବୟୋଜ୍ୟେଷ୍ଠ ବ୍ୟକ୍ତିର ଆବଶ୍ୟକତାକୁ ମନା କରାଯାଇପାରେ ନା।
0: ତେବେ ମ୍ୟାଡ଼ାମ, ଏଇଟା ତ ଆପଣ ପୁରାତନ ବା ନୂତନ ଚିନ୍ତାଧାରା ବିଷୟରେ କହିଲେ, ବର୍ତ୍ତମାନ କୁହନ୍ତୁ ଯେ ପରିବାର ଗଠନ ଦିଗରେ ନାରୀର ପୁରାତନ ଚିନ୍ତାଧାରା ଓ ନୂତନ ଚିନ୍ତାଧାରା ମଧ୍ୟରୁ କେଉଁ ଚିନ୍ତାଧାରାକୁ ଆପଣ ସ୍ୱାଗତ କରିବେ ଓ କାହିଁକି?
1: ଆଜିକା ପରିସ୍ଥିତିରେ ଯଦି ଆମେ ଦେଖିବା, ବହୁ ସମୟରେ ପୁରାତନ ସମୟର ନାରୀଟିଏ ତାର ଇଚ୍ଛାକୁ, ତା ସନ୍ତାନର ଇଚ୍ଛାକୁ ବା ଭବିଷ୍ୟତ ବିଷୟରେ ବହୁତ କିଛି ବିଷୟରେ ସେ ଭାବିପାରୁନଥିଲା, କାରଣ ତା ପାଖରେ ଆର୍ଥିକ ସ୍ୱଚ୍ଛଳତା ନଥିଲା। ଆଜିକା ଯୁଗରେ ଆମେ ଜାଣୁ ବିଭିନ୍ନ ଭଲ ପୋଷାକ ପିନ୍ଧିବା, ଭଲ ଖାଇବା ବା ପଞ୍ଚତାରକା ହୋଟେଲରେ ଯାଇକିନା ମୌଜ ମଜଲିସ୍ କରିବା ପାଇଁ ଅନେକ ଅର୍ଥର ଆବଶ୍ୟକତା ରହିଛି। ତେଣୁ ଏହି ଆବଶ୍ୟକତାଟାକୁ ଆଜିର ନାରୀ ପୂରା କରିପାରୁଛି, କିନ୍ତୁ ଆଜିକା ନାରୀ ହେଉ ବା ପୁରାତନ ନାରୀ ହେଉ, ଯଦି ସମାଜର ଅଂଶରୁ ସେ ଯଦି କଟିଯାଏ ବା ନିଜର ସ୍ୱଚ୍ଛ ଚରିତ୍ରକୁ ଆପଣାଇ ନିଏ, ତେବେ ସେ ପରିବାରଟି ଭାଙ୍ଗିଯିବ ନିଶ୍ଚିତ ରୂପରେ। ତେବେ ମୁଁ ଆଜିର ନାରୀମାନଙ୍କୁ କହିବାକୁ ଚାହୁଁଛି, ଉପଯୁକ୍ତ ଶିକ୍ଷାର ମାନକୁ ବୃଦ୍ଧି କରନ୍ତୁ, ବିଭିନ୍ନ ଉଦ୍ୟୋଗରେ ଚାକିରି କରନ୍ତୁ, ନିଜର ଶ୍ରମ ଦିଅନ୍ତୁ ଏବଂ ଶ୍ରମର ଉଚିତ ପାରିଶ୍ରମିକ ମଧ୍ୟ ନିଅନ୍ତୁ। ଏହା ସହିତ ଗୋଟିଏ ସୁସ୍ଥ ସମାଜ କିଭଳି ଗଠନ କରିବେ, ଗୋଟିଏ ସୁସ୍ଥ ପରିବାର କିଭଳି ଗଠନ କରିବେ, ତା ପ୍ରତି ମଧ୍ୟ ଚେଷ୍ଟିତ ରୁହନ୍ତୁ। ଗୋଟିଏ ଉଚ୍ଚ ଶିକ୍ଷିତ ନାରୀଟିଏ ଯଦି ତାର କ୍ୟାରିୟର ବିଷୟରେ ଭାବିବ, ତାହେଲେ ପରିବାର ବିଷୟରେ ଭାବିପାରିବନି, ଯଦି ପରିବାର ବିଷୟରେ ଭାବିବ ତାହେଲେ କ୍ୟାରିୟର ବିଷୟରେ। ଏଇଟା ଗୋଟିଏ ଭ୍ରମାନ୍ତକ ଧାରଣା, କାରଣ ଉଭୟଙ୍କୁ ନେଇ ମଧ୍ୟ ଜଣେ ଆଗକୁ ଯାଇପାରିବ। ତେବେ ସେଥିପାଇଁ ଦରକାର ଗୋଟିଏ ଭଲ ପରିବାର, ଏବଂ ସେ ପରିବାର ମଧ୍ୟରେ ଶାଶୁ ଶ୍ୱଶୁର ବା ଯେଉଁ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର ବିଭିନ୍ନ ପ୍ରକାର ଆଶୀର୍ବାଦ ନେବା, ନିଜର ସମସ୍ୟା ତାଙ୍କୁ କହିବା, ଏବଂ ସେମାନେ ଗୋଟିଏ ପରିବାରରୁ ଗୋଟିଏ ଆଧୁନିକ ବୋହୂଟିଏ କ'ଣ ଚାହୁଁଛି ସେହି ବିଷୟରେ ତାଙ୍କୁ ଅବଗତ କରାଇବା, ନା କି ପରିବାରରୁ ଅଲଗା ହୋଇକିନା ନିଜ ସ୍ୱଚ୍ଛ ଚରିତ୍ର ମନୋଭାବର ପରିଚୟ ଦେବା।
0: ଆଧୁନିକତାକୁ ଆପଣେଇଲେ ମଧ୍ୟ ଶିଷ୍ଟାଚାର ଏବଂ ଶାଳୀନତା ନିହାତି ଦରକାର,
1: ନିହାତି ଦରକାର।
0: ତେବେ ମ୍ୟାଡ଼ାମ, ଯଦି ନୂତନ ଚିନ୍ତାଧାରାକୁ ସମସ୍ତେ ଆପଣାନ୍ତି, କାରଣ ବର୍ତ୍ତମାନ ତ ଆଧୁନିକ ସମୟ, ସମସ୍ତେ ସେଇ ନୂତନ ଚିନ୍ତାଧାରା ଆଡ଼କୁ ବେଶୀ ଆକୃଷ୍ଟ ହେଉଛନ୍ତି, ତେବେ ଯଦି ନୂତନ ଚିନ୍ତାଧାରାକୁ ସମସ୍ତେ ଆପଣାନ୍ତି, ତେବେ ଭବିଷ୍ୟତରେ ସମାଜର ଉନ୍ନତି ହେବ ନା ଅବନତି ହେବ, ଆପଣ କ'ଣ ଭାବୁଛନ୍ତି?
1: ଉନ୍ନତି ତ ଅସମ୍ଭବ, ଆମେ ସବୁବେଳେ ଗୋଟେ ବହୁତ ବଡ଼ ବଡ଼ ମହାଦ୍ରୁମଟିକୁ ଦେଖୁ, କିନ୍ତୁ ମହାଦ୍ରୁମଟିର ତଳର ଯେଉଁ ଚେରଟା ବା ଯେଉଁ ମାଟି ଭିତରେ ଯେଉଁ ଚେରଟା, ତାହା ଆମେ କେବେ ମଧ୍ୟ ଦେଖିପାରୁନି। ଯଦି ଗୋଟେ ସୁଦୃଢ଼ ଚେର ନଥିବ, ତେବେ ଗୋଟେ ଛୋଟ ଗଛଟିଏ କେବେ ମଧ୍ୟ ମହାଦ୍ରୁମରେ ପରିଣତ ହୋଇପାରିବ ନାହିଁ। ଆଧୁନିକ ନାରୀଟିର ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ ଯଦି ତାକୁ ପରିବାର ସହଯୋଗ ନ ମିଳିବ, ତେବେ ସେ ଆଗକୁ ଯାଇପାରିବ ନାହିଁ। ତେଣୁ ଆମେ ଦେଖିବା ଆଧୁନିକତା ବାଦଟା ରହୁ, କିନ୍ତୁ ପରିବାରକୁ ଛାଡ଼ିକି ସେ ନିଜ ବିଷୟରେ ନ ଭାବୁ, କିମ୍ବା ଆଜିର ସମାଜର ଯେଉଁ ଚିନ୍ତାଧାରା ରହିଛି ବା ନାରୀମାନଙ୍କ ଯେଉଁ ଚିନ୍ତାଧାରା ରହିଛି ଯେ ମୁଁ ଆଗକୁ ବଢ଼ିବି, ମୁଁ ନିଜର ପରିଶ୍ରମ କରିବି, ଆର୍ଥିକ ସ୍ୱଚ୍ଛଳତାକୁ ଅନୁଭବ କରିବି ଏବଂ ତା ସାଙ୍ଗରେ ନିଜର ମଧ୍ୟ ବିକାଶ କରିବି, ତ ଏହିସବୁ ଚିନ୍ତାଧାରା ଯଦି ରହିବ, ଆଉ କେବଳ ଯଦି ଏହି ଚିନ୍ତାଧାରା ରହିବ ଯେ ମୋର ପରିବାର ପ୍ରତି କୌଣସି କର୍ତ୍ତବ୍ୟ ନାହିଁ ବା ମୁଁ ସାମାଜିକ ରୂପରେ ସ୍ୱଚ୍ଛନ୍ଦ ହେବି, କିନ୍ତୁ ଏହାଦ୍ୱାରା ସମାଜର ଗତିପଥଟା ବଦଳିଯିବ। ଆମ ସମାଜରେ ଯେଉଁ ଆମେ ଇଣ୍ଡିଆନ୍ କଲଚର୍ ବା କହୁ ବା ଭାରତୀୟ ଯେଉଁ ସଂସ୍କୃତିଟା ଅଛି, ଯାହା ଆମର ମାନେ ବିଦେଶରେ ହେଉ ବା ବିଭିନ୍ନ ଦେଶରେ ହେଉ, ଯେଉଁ ପରିଚୟଟା ଆମେ ଧୀରେ ଧୀରେ ସେ ପରିଚୟଟାକୁ ହରାଇଦେବା।
0: ତ ମ୍ୟାଡ଼ାମ, ଆପଣ କହୁଛନ୍ତି ଯେ ଯଦି ଆମେ ସମ୍ପୂର୍ଣ୍ଣ ଭାବେ ପୁରାତନ ଚିନ୍ତାଧାରାକୁ ଛାଡ଼ି ଦେଇକି ନୂତନ ବା ଆଧୁନିକତାକୁ ଆପଣେଇବା, ତାହେଲେ ପରିବାର ଗଠନରେ ନିହାତି
1: ଅସୁବିଧା ହେବ।
0: ଇଏ ତ ରହିଲା ଆମର ନାରୀମାନଙ୍କର ନୂତନ ଚିନ୍ତାଧାରା ବା ପୁରାତନ ଚିନ୍ତାଧାରାକୁ ନେଇକି ପରିବାର କିପରି ଆମେ ଗଠନ କରିପାରିବା। ପରିବାର ଯେଉଁ କହୁଛେ ଆପଣ, ଯେଉଁ ଆମକୁ ଆରମ୍ଭରୁ କହିଲେ ଯେ ପରିବାର କହିଲେ କ'ଣ ବୁଝାଯାଏ, ତ ପରିବାର କେତେ ପ୍ରକାର ପରିବାର ଆମେ ଜାଣିବା
1: ଆମ ଦେଶରେ? ଦେଖନ୍ତୁ, ଆମ ଦେଶରେ ବିଭିନ୍ନ ପ୍ରକାର ସାମାଜିକ ରୀତିନୀତିକୁ ଆମେ ଦେଖିପାରୁ, ସେହିଭଳି ପରିବାରର ମଧ୍ୟ ଅନେକ ପ୍ରକାର ରହିଛି। ପ୍ରଥମେ ଥିଲା ଯୌଥ ପରିବାର। ଯୌଥ ପରିବାର କହିଲେ ବହୁତ ବଡ଼ ପରିବାର, ଯେଉଁଠି ଅଜା ଆଈ ରହୁଥିଲେ, ମାଉସୀ ମଉସା ରହୁଥିଲେ, ଏବଂ ଅନ୍ୟ ପକ୍ଷରେ ଶାଶୁଘର ପକ୍ଷରେ ଯଦି ଦେଖିବା, ତେବେ ସେମାନେ ଜେଜେବାପା, ଜେଜେମା, ମା ବାପା, ଛୁଆ, ନଣନ୍ଦ, ଦିଅର, ବଡ଼ବାପା, ବଡ଼ମା ଏହିଭଳି ମଧ୍ୟ ରହୁଥିଲେ। କିନ୍ତୁ ଯେତେବେଳେ ପରିବାରର ବିଭିନ୍ନ ଉପାର୍ଜନ ପାଇଁ ଆମେ ସହରକୁ ଆସିଲେ ତେବେ ପରିବାରଟି ଆଉ ଟିକେ କ୍ଷୁଦ୍ର ହେବାର ଲାଗିଲା। ଯେପରି ଦୁଇ ଭାଇ ଦୁଇ ଭାଉଜ ତାଙ୍କର ଦୁଇଟା ଛୁଆ, ଯେତେବେଳେ ଆହୁରି ଅଧିକ ସହରୀକରଣ ହେବାକୁ ଲାଗିଲା ସେତେବେଳେ ଏକକୀ ପରିବାର ରହିଗଲା, ଯେପରି କେବଳ ମା ବାପା ଏବଂ ଛୁଆପିଲା। କିନ୍ତୁ ଏ ସମସ୍ତ ଅବସ୍ଥାରେ ଏବଂ ସମସ୍ତ ପ୍ରକାର ଭିନ୍ନ ପ୍ରକାର ଆମେ ଦେଖୁ, ପରିବାରର ମହତ୍ତ୍ୱ ନାରୀ ଉପରେ ନିର୍ଭର କରେ। ଯଦି ସେ ନାରୀଟିଏ ଚାହେଁ ତେବେ ଛୋଟ ପରିବାରକୁ ମଧ୍ୟ ଖୁସିରେ ରଖିପାରିବ, ଯଦି ସେ ନାରୀଟିଏ ଚାହିଁବ ତେବେ ବଡ଼ ପରିବାରଟିକୁ ମଧ୍ୟ ଖୁସିରେ ରଖିପାରିବ।
0: ଖୁବ୍ ସୁନ୍ଦର ମ୍ୟାଡ଼ାମ। ତେବେ ମ୍ୟାଡ଼ାମ, ଶେଷରେ ଆପଣ ଆମ ଶ୍ରୋତା ଭଉଣୀମାନଙ୍କୁ ଏହି ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ପରିବାର ଗଠନରେ ନାରୀର ପୁରାତନ ବା ନୂତନ ଚିନ୍ତାଧାରାକୁ ନେଇକି କ'ଣ କହିବାକୁ ଚାହିଁବେ ଆମ ଶ୍ରୋତା ଭଉଣୀମାନଙ୍କୁ?
1: ମୁଁ କେବଳ ଆଜିକା ଯୁଗର ବା ଏହି ପିଢ଼ିର ଝିଅମାନଙ୍କୁ କହିବାକୁ ଚାହୁଁଛି, ପୁରାତନ ଯୁଗରୁ ଯେଉଁ ଆମର ଶାଳୀନତା ରହିଛି, ସହନଶୀଳତା ରହିଛି, ପରିବାର ପ୍ରତି ଯେଉଁ ତ୍ୟାଗ ରହିଛି ତାକୁ ଆପଣାନ୍ତୁ। ତା ସାଙ୍ଗରେ ଶିକ୍ଷା ଦୀକ୍ଷା ଗ୍ରହଣ କରି ନିଜ ପାଇଁ ମଧ୍ୟ ସମାଜରେ ଗୋଟେ ଉପଯୁକ୍ତ ସ୍ଥାନ ବାଛନ୍ତୁ। ଗୋଟେ ଛୋଟ ଉଦାହରଣଟି ଦେବି, ଯଦି ଆମେ ଗୋଟେ ଭଲ ମାଳିଟିଏ ନିଜ ବଗିଚା ପାଇଁ ରଖିବା, ଭଲ ବିହନ ଆଣିକି ରଖିବା, ବର୍ଷା ଋତୁର ଅପେକ୍ଷା ମଧ୍ୟ କରିବା ଏବଂ ତା ପାଇଁ ଭଲ ଭଲ ସାର ମଧ୍ୟ ଆଣିଦେବା, ଏହି ସମସ୍ତ ଜିନିଷ ରହିପାରିଲେ ହିଁ ଗୋଟେ ସୁନ୍ଦର ଉଦ୍ୟାନର ପରିକଳ୍ପନା କରିପାରିବା। ଯଦି ଏଥିରୁ କୌଣସି ଗୋଟିଏ ଜିନିଷର ମଧ୍ୟ ଅଭାବ ରହିବ ତେବେ ଆମେ କୌଣସି ସୁନ୍ଦର ଉଦ୍ୟାନର ପରିକଳ୍ପନା କରିପାରିବାନି। ଠିକ୍ ସେହିଭଳି ଆଜିକାର ନାରୀ ଭିତରେ ଆଧୁନିକତାବାଦ ରହିବା ଦରକାର, ପରିବାର ପ୍ରତି ସମ୍ମାନ ରହିବା ଦରକାର, ନିଜ ପ୍ରତି କର୍ତ୍ତବ୍ୟ ରହିବା ଦରକାର ଏବଂ ସମୟର ସଚେତନତା ମଧ୍ୟ ରହିବା ଦରକାର। ତା ସାଙ୍ଗରେ ପରିବାରକୁ ଏକାଠି କରିବା ପାଇଁ ଯଥାସମ୍ଭବ ସେ ବଡ଼ମାନଙ୍କ ଠାରୁ ଆଶୀର୍ବାଦ ନେବ, ଆବଶ୍ୟକତାଟାକୁ ବୁଝେଇବ ଏବଂ ନିଜର ମଧ୍ୟ କର୍ତ୍ତବ୍ୟ ସମ୍ପାଦନ କରିବ, ତେବେ ଯାଇକି ଗୋଟେ ପରିବାର ଭିତରେ ଖୁସିର ଲହରୀ ମାଡ଼ିଯିବ।
0: ଖୁବ୍ ସୁନ୍ଦର ମ୍ୟାଡ଼ାମ। ତେବେ ମ୍ୟାଡ଼ାମ, ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆମର ଆକାଶବାଣୀ ରାଉରକେଲା କେନ୍ଦ୍ର ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ।
1: ଧନ୍ୟବାଦ।
0: ତେବେ ଶ୍ରୋତା ଭଉଣୀ, ଶୁଣିଲେ ତ ଗୋଟିଏ ପରିବାର ଗଠନ କରିବାରେ ଗୋଟିଏ ନାରୀର ପୁରାତନ ବା ନୂତନ ଚିନ୍ତାଧାରା କେତେ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ସେ ପରିବାରର ସଦସ୍ୟମାନଙ୍କ ପାଇଁ। ତେବେ ଆମେ ଏହା ଜାଣିଲେ ଯେ ଆମେ ସମସ୍ତେ ଆମ ପରିବାର ପାଇଁ କିଛି ସମୟ ନିଶ୍ଚୟ ଦେବା ଉଚିତ। ମୋବାଇଲ ଓ ବ୍ୟସ୍ତତାର ଏହି ଦୁନିଆରେ ଅଳ୍ପ ସମୟ ହସି କଥା ହୋଇଗଲେ, ଏକା ସାଙ୍ଗରେ ଭୋଜନ କରିଦେଲେ, ବଡ଼ମାନଙ୍କର ସମ୍ମାନ କରିଦେଲେ, ଏହା ହିଁ ହେଉଛି ଗୋଟିଏ ସୁଖୀ ପରିବାରର ପ୍ରତୀକ। ଆସନ୍ତୁ ଆମେ ସମସ୍ତେ ଏହି ସଂକଳ୍ପ ନେବା, ପରିବାରକୁ ଭଲ ପାଇବା, ସମ୍ପର୍କକୁ ସମ୍ମାନ ଦେବା ଏବଂ ସଦା ଏକତାରେ ରହିବା।

ଶ୍ରୋତା ଭଉଣୀ, ଗ୍ରୀଷ୍ମର ପ୍ରବାହ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେଣୁକରି ଯେଉଁମାନେ ବାହାରକୁ ଯାଉଛନ୍ତି ସେମାନେ ନିଜର ସଠିକ୍ ଯତ୍ନ ନେବା ନିହାତି ଆବଶ୍ୟକ। ତେଣୁ ଆସନ୍ତୁ ଘୋଳ ଦେଇ କିମ୍ବା ଲସିର କିଛି ସ୍ୱାସ୍ଥ୍ୟଗତ ଲାଭ ବିଷୟରେ ଜାଣିବା। ଭାରତର ଅନେକ ରାଜ୍ୟରେ ମଧ୍ୟାହ୍ନ ଭୋଜନ ସମୟରେ ହେଉ କି ସକାଳ ଜଳଖିଆ ସମୟରେ ଗୁଡ଼ ସହିତ ଲସି ଓ ଘୋଳ ଦହି ସେବନ କରାଯାଇଥାଏ। ଏହା ସେବନ କରିବା ଦ୍ୱାରା ଆପଣଙ୍କ ଶରୀରରୁ ଦୁର୍ବଳତା ଦୂର ହୋଇଥାଏ। ଗୁଡ଼ ଓ ଘୋଳ ଦହି ମିଳିତ ଭାବରେ ସେବନ କରିବା ଦ୍ୱାରା ଏନିମିଆ ସମସ୍ୟାରୁ ମଧ୍ୟ ରକ୍ଷା ମିଳିଥାଏ ଓ ହେମୋଗ୍ଲୋବିନ୍ ମାତ୍ରା ସନ୍ତୁଳିତ ରହିଥାଏ। ଏହା ସହିତ ବିଭିନ୍ନ ସଂକ୍ରମଣରୁ ମଧ୍ୟ ଆମେ ରକ୍ଷା ପାଇଥାଉ। ଗ୍ରୀଷ୍ମ ଋତୁରେ ଅଧିକ ଝାଳ ବୋହିବା କାରଣରୁ ଶରୀର ଡିହାଇଡ୍ରେସନର ଶିକାର ହୋଇଥାଏ, ଯେଉଁ କାରଣରୁ ଆମେ ମୁଣ୍ଡ ବୁଲାଇବା, ବାନ୍ତି ଲାଗିବା ଇତ୍ୟାଦିର ସମ୍ମୁଖୀନ ହୋଇଥାଉ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ଗୁଡ଼ ସହିତ ଲସି କିମ୍ବା ଘୋଳ ଦହିର ସେବନ ଯେତେ କରିବେ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହିତକର ଅଟେ। ଲସି ସହିତ ଗୁଡ଼କୁ ମିଶାଇ ସେବନ କରିବା ଦ୍ୱାରା ପେଟ ସଫା ରହିବା ସହ ପେଟ ଥଣ୍ଡା ମଧ୍ୟ ରହିଥାଏ, ଯାହାଦ୍ୱାରା କୋଷ୍ଠକାଠିନ୍ୟ, ବଦହଜମି, ଗ୍ୟାସ ଇତ୍ୟାଦି ସମସ୍ୟାରୁ ଆମେ ରକ୍ଷା ପାଇପାରିବା। ଯଦି ଅଧିକ ଗ୍ରୀଷ୍ମ ପ୍ରବାହ ହେଉଛି ତେବେ ପ୍ରତିଦିନ 2 ଥର ଘୋଳ ଦହିର ସେବନ କରିପାରିବେ, ଯାହାଦ୍ୱାରା ଶରୀରକୁ ଉପଯୁକ୍ତ ପୋଷଣ ମିଳିବାରେ ସାହାଯ୍ୟ ହେବ ଏବଂ ଆପଣ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହରୁ ସୁସ୍ଥ ରହିପାରିବେ। ତେବେ ଶ୍ରୋତା ଭଉଣୀ, ଆଜିର ସମୟ ତ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ଆସିବା ଆଉ ଏକ ନୂତନ ଆଲୋଚନାକୁ ନେଇକି। ଏବେ ଆପଣଙ୍କ ରେଡ଼ିଓ ସାଥିକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।

ଶ୍ରୋତାବନ୍ଧୁ, ଶେଷ ହେଲା ନାରୀ ମହଲ କାର୍ଯ୍ୟକ୍ରମ। ଆକାଶବାଣୀ ରାଉରକେଲା, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM, ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ। ଶ୍ରୋତାବନ୍ଧୁ, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 700-824-8758-700-824-8758। ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିରେ ସମୟ ସନ୍ଧ୍ୟା 6 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ହିନ୍ଦୀରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀରୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା। ଟ୍ୟୁନ୍ କରିଛନ୍ତି 102.6 FM।

ଅପଡେଟ୍ରେ ଜିଲ୍ଲା ହାଲଚାଲରେ ନୂଆପଡ଼ା ଜିଲ୍ଲାର ଖବର ଜାଣିପାରିବେ। 7:30 କିଷାନବାଣୀ, ଏଥିରେ ଛେଳି ଓ ଗୋପାଳନ ସମ୍ପର୍କରେ ସାକ୍ଷାତକାର ଶୁଣିବେ ଜ୍ୟୋତ୍ସ୍ନା ମହନ୍ତଙ୍କ ସହିତ। 8:00 ଶୁଣିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ। 9:15 ବିବିଧ ଭାରତୀ କାର୍ଯ୍ୟକ୍ରମ। 10:00 ଓଡ଼ିଆ ଆଲବମ୍ ଗୀତ। 10:30 ନାଟକ ଅଗ୍ନିରାଗ, ରଚନା ଉମାଶଙ୍କର ପଣ୍ଡା, ପ୍ରଯୋଜନା ମାନଭଞ୍ଜନ ହୋତା। ତେବେ ଶ୍ରୋତାବନ୍ଧୁ, ଏ ଥିଲା ଆଗାମୀକାଲି ଗୁରୁବାରର କାର୍ଯ୍ୟକ୍ରମର ସୂଚନା।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଆସନ୍ତୁ ଶୁଣିବା ସମ୍ବଲପୁରୀ ଗୀତ। ପ୍ରଥମେ ଏ ଗୀତଟି ଶୁଣିବା କଣ୍ଠଶିଳ୍ପୀ ଜ୍ୟୋତିଲକ୍ଷ୍ମୀ ମହାରଣାଙ୍କ କଣ୍ଠରେ, ଥବୀର ସାହୁଙ୍କ।

0: ଆଜ୍ଞା ହଁ, ଜଳ ହିଁ ଜୀବନ, ଜଳ ବିନା ଏ ସୃଷ୍ଟିର ପରିକଳ୍ପନା ଅସମ୍ଭବ। ତେଣୁ ଏ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ରୌଦ୍ର ତାପରୁ ରକ୍ଷା ପାଇବା ପାଇଁ ଜଳ ସଂରକ୍ଷଣ ସମ୍ପର୍କରେ ଆପଣଙ୍କୁ ମୋର ଏଇ ଛୋଟ ସନ୍ଦେଶ। ଜଳ ହିଁ ଜୀବନ, ଆମ ଜୀବନର ଆଧାର। ଜଳକୁ ବ୍ୟୟ ନ କରି ନିଜକୁ ସୁଧାର, ବିନ୍ଦୁ ବିନ୍ଦୁ ଜଳ ମିଶି ହୁଅଇଁ ସାଗର, ସଞ୍ଚିଥିଲେ ବଞ୍ଚିଯିବା, ନଥିବ ହେ ଡର।
1: ଶ୍ରୋତାବନ୍ଧୁ ଶୁଣିଲେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ବିଦ୍ୟୁତ୍ ସରବରାହରେ ବ୍ୟତିକ୍ରମ ଯୋଗୁଁ ଆପଣମାନେ ଆମ କାର୍ଯ୍ୟକ୍ରମ 6:10ରୁ 6:14 ପର୍ଯ୍ୟନ୍ତ ଶୁଣିପାରିଲେ ନାହିଁ, ସେଥିପାଇଁ ଆମେ ଦୁଃଖିତ। ଆକାଶବାଣୀ ରାଉରକେଲା, ସମୟ ସନ୍ଧ୍ୟା 6:20 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ନମସ୍କାର ଶ୍ରୋତା ବନ୍ଧୁ, ଉଜ୍ଜ୍ୱଳ ଆମ ଦେଶ କାର୍ଯ୍ୟକ୍ରମର ଆଜିର ସଂସ୍କରଣକୁ ଆପଣମାନଙ୍କୁ ସ୍ୱାଗତ। ଜଣେ ବ୍ୟକ୍ତି ସ୍ୱଚ୍ଛ ସୁନ୍ଦର ରହିବାର ପ୍ରୟାସ କରୁ କରୁ ସେହି ଚେତନା ପ୍ରସାରିତ ହୋଇଯାଏ ପରିବାର, ପଡ଼ୋଶୀ, ସାହି, ଆଖପାଖ ଅଞ୍ଚଳକୁ। ଆରମ୍ଭ କରୁ କରୁ ତାହା ଅଭ୍ୟାସରେ ରୂପାନ୍ତରିତ ହୋଇଯାଏ। ତେବେ ଗୃହିଣୀମାନଙ୍କ ଭିତରେ ସ୍ୱଚ୍ଛ ରହିବାର ପରମ ଆଗ୍ରହ କିପରି ଅଭ୍ୟାସରେ ପରିଣତ ହୋଇସାରିଛି ସେ ସମ୍ପର୍କରେ ଜାଣିବା ଆସନ୍ତୁ।

0: ମ୍ୟାଡ଼ାମ ନମସ୍କାର।
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡ଼ାମ?
1: ମୋ ନାଁ ହଉଛି ନିହାରିକା ନାୟକ ଲାଲଟିକିରା, ମୁଁ ଜଣେ ଗୃହିଣୀ।
0: ତ ଆପଣ ଆପଣଙ୍କର ପରିବାରକୁ, ଆପଣଙ୍କର ଘରକୁ କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି?
1: ଆମ ପରିବାରକୁ ଆମେ ସଫା ସୁତୁରା ରଖୁଛୁ, ଖାଦ୍ୟ ତିଆରି କରିବା ସହିତ ଘରକୁ ପରିଷ୍କାର ପରିଚ୍ଛନ୍ନ କରୁଛୁ। ସକାଳୁ ଯେତେବେଳେ ଭୋର ଉଠୁଛୁ, ସେତେବେଳେ ଠାରୁ ଆମେ ଆମର କାର୍ଯ୍ୟକ୍ଷେତ୍ରରେ ଲାଗି ପଡୁଛୁ, କେମିତି ଆମେ ଘର ଦ୍ୱାର ସଫା ସୁତୁରା କରିବା।
0: ଦେଖନ୍ତୁ ଯେ ନୀତି ପ୍ରତି ଆପଣଙ୍କର ଘରୁ ନିଶ୍ଚିତ ଭାବରେ କିଛି କିଛି ଅଳିଆ ଆବର୍ଜନା ବାହାରୁଥିବ,
1: ଆଜ୍ଞା,
0: ତାକୁ ସବୁ କଣ କଣ କରୁଛନ୍ତି ଆପଣ? କୋଉଠି ଫୋପାଡୁଛନ୍ତି, କଣ କରୁଛନ୍ତି?
1: ଯାହା କିଛି ଅଳିଆ ଆବର୍ଜନା ବାହାରୁଛି ସେ ସବୁ ଆମେ ଗୋଟେ ଡଷ୍ଟବିନ୍ରେ ରଖୁଛୁ। କାଗଜ ଗୁଡାକ ହେଲା, ଜରି କାଗଜ ପତ୍ର, ଯାହା କିଛି ପ୍ଲାଷ୍ଟିକ ଜିନିଷ ହେଲା, ଆମେ ବର୍ଜ୍ୟବସ୍ତୁ ଗୁଡାକ ଆମେ ଡଷ୍ଟବିନ୍ରେ ରଖୁଛୁ। ପୁଣି ଯାହା ପରିବା ଚୋପା ଗୁଡାକ ହେଲା, ତୋରାଣୀ ଯାହା କିଛି ବାହାରିଲା, ସେଟା ଗୋଟେ ଆମେ ଅଲଗା ଶୁଖିଲା ଜାଗାରେ ରଖୁଛୁ, ଓ ଅଦା ଜିନିଷ ଗୁଡାକ ଅଲଗା ଜାଗାରେ ରଖୁଛୁ
0: ଆମେ। ଆପଣ ଦୁଇଟା ଡଷ୍ଟବିନ୍ ୟୁଜ୍ କରୁଛନ୍ତି?
1: ଆଜ୍ଞା ଆଜ୍ଞା
0: ଆଜ୍ଞା। ତ ତାକୁ ରଖିକି ପୁଣି କଣ କରୁଛନ୍ତି ତାକୁ?
1: ଆମେ ଯେତେବେଳେ ଗାଡି ଆସୁଛି,
0: ଗାଡି କୋଉଠୁ ଆସୁଛି?
1: ମ୍ୟୁନିସିପାଲିଟିରୁ ଯୋଉ ଗାଡି ଆସୁଛି ସଫେଇ ଗାଡି, ଆମେ ସେଠି ପକଉଛୁ। ଓଦା ଜିନିଷ ଅଲଗା ଜାଗାରେ ପକଉଛୁ, ଆଉ ଯୋଉଟା ଶୁଖିଲା ଜିନିଷ ଗୁଡାକ ଆଉ ଗୋଟେ ଜାଗାରେ ଆମେ ପକଉଛୁ।

0: ମ୍ୟାଡ଼ାମ୍, ଆପଣ ଯେଉଁ କହିଲେ ଗାଡ଼ି ଆସୁଛି, ମ୍ୟୁନିସିପାଲିଟିରୁ ଗାଡ଼ି ଆସୁଛି, ଏ ଗାଡ଼ି ଆସିବା କଥାଟା ଆପଣଙ୍କୁ କିଏ କହିଲା? ଆପଣ ଜାଣିଲେ କେମିତି ଯେ ଗାଡ଼ିଟି ଆସିବ ଏବଂ ଆମ ଘରର ଯାହା ସବୁ ଅଳିଆ ଅଛି ତାକୁ ନେଇକି ଯିବ, ଏଇଟା ଆପଣ ଜାଣିଲେ କିପରି?
1: ତାହା ତ ଗୀତ ବାଜୁଛି,
0: ଆଜ୍ଞା ଆଜ୍ଞା, ସରକାରଙ୍କ ତରଫରୁ ଘୋଷଣା କରାଯାଉଥିଲା,
1: ଆଜ୍ଞା ଘୋଷଣା, ଆଜ୍ଞା
0: ଆଜ୍ଞା ଆଜ୍ଞା। ତ ଆପଣ ଯଦି ଧରନ୍ତୁ ଗାଡ଼ି ଆସିଲା ବେଳେ ଆପଣ ଘରେ ନାହାନ୍ତି, ପରିବାରର ଆଉ କିଏ ଅଳିଆ ଆବର୍ଜନା ସବୁ ସେ ଗାଡ଼ିରେ ଦେଇ ଦିଅନ୍ତି ନା କେମିତି ପୁଣି ହୁଏ?
1: ଆଉ ଯଦି ଘରେ କିଏ ଖାଆନ୍ତି ତାହେଲେ ସେ ଗାଡ଼ିରେ ଦେଇ ଦିଅନ୍ତି, ଯଦି ନଥାଏ ପୁଣି ଆମେ ରଖିଦଉ, ପୁଣି ଆଉ ଗୋଟେ ଗାଡ଼ି ଆସିଲେ ଦେଇଦଉ ସେଥିରେ।
0: ସମସ୍ତେ ଜାଣିଥିଲେ ଯେ ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, କିନ୍ତୁ ଏଇ କିଛି ବର୍ଷ ହେଲାଣି ଏଇ ସ୍ୱଚ୍ଛତା ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହେଉଛି, ତ ଆପଣଙ୍କ ମତରେ ଏଇଟା ହେବା ଦ୍ୱାରା, ଏଇ ଯେଉଁ ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମ ସବୁ ହେବା ଦ୍ୱାରା ଆମର କିଛି କିଛି ବିଶେଷ ଭାବରେ ଉନ୍ନତି ହେଇଛି ନା କ'ଣ ବୋଲି ଆପଣ ଅନୁଭବ କରୁଛନ୍ତି?
1: ନିଶ୍ଚିତ ଆଜ୍ଞା, ବହୁତ କିଛି ଉନ୍ନତି ହେଇଛି।
0: ଆଜ୍ଞା,
1: ଆଗରୁ ତ ଏଇ ଭଳି ସିଷ୍ଟମ ନଥିଲା, କିନ୍ତୁ ଏବେ ଯେତେବେଳେ ସରକାର ଆମମାନଙ୍କୁ ସଚେତନ କରାଉଛନ୍ତି ଏଇ ଜିନିଷ ଗୁଡାକ, କାହିଁକି ନା ପରିବେଶ ଯଦି ସୁସ୍ଥ ରହିଲା ତାହେଲେ ଆମେ ମାନବ ଜଗତ ବି ସୁସ୍ଥ ରହିବ, ମାନବ ଜୀବନ ବି ସୁସ୍ଥ ରହିବ, ଘର ଦ୍ୱାରା ସଫା ସୁତୁରା ରହିଲା, ମଶା ମାଛି ବି ହେଲେନି, ଆଉ ରୋଗ ଜୀବାଣୁ ଠାରୁ ବି ଦୂରରେ ରହିଲା। ସେସବୁ ଦ୍ୱାରା ଆମ ଜୀବନରେ ବହୁତ କିଛି ଉନ୍ନତି ହଉଛି, ସୁସ୍ଥ ସବଳ ରହୁଛୁ ଆମେ।
0: ଯା ହଉ ମ୍ୟାଡ଼ାମ୍, ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ଧନ୍ୟବାଦ। ଆମେ ଆଶା କରିବୁ ଯେ ଆଗାମୀ ଦିନମାନଙ୍କରେ ବି ଆପଣ ଏମିତି ସ୍ୱଚ୍ଛ ରହିବା ପାଇଁ ଚେଷ୍ଟା କରିବେ ଏବଂ ଯାହା ସବୁ ଅଳିଆ ଆବର୍ଜନା ବାହାରିବ, ଯେଉଁ ଗାଡ଼ି ଆସୁଛି କହୁଛନ୍ତି, ସେ ଗାଡ଼ି ସାହାଯ୍ୟରେ ଆପଣ ତାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ତାକୁ ପକାଇବେ। ନମସ୍କାର ମ୍ୟାଡ଼ାମ୍।

0: ମ୍ୟାଡ଼ାମ ନମସ୍କାର,
1: ନମସ୍କାର ସାର୍,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡ଼ାମ?
1: ମୋ ନାଁ ଲିଜାମୟୀ ଦାସ,
0: ଆଜ୍ଞା,
1: ଲାଲଟିଗ୍ରା ଗୋପବନ୍ଧୁ ନଗର ବଲାଙ୍ଗୀର, ମୁଁ ଜଣେ ଗୃହିଣୀ।
0: କିଭଳି ଭାବରେ ସଫା ସୁତୁରା ରଖୁଛନ୍ତି ଆପଣଙ୍କର ପରିବାରକୁ ଆପଣ?
1: ସାର୍ ସଫା ସୁତୁରା ବୋଲେ ଯେଉଁ ଗାଡି ଆସୁଛି ଆମର ଅଳିଆ ଗାଡି,
0: ଆଜ୍ଞା ଆଜ୍ଞା,
1: ତାଙ୍କ ଆବାଜରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି ଆମର ଅଳିଆ ଆବର୍ଜନା ଘରର ଯେତିକି ସବୁ ତୋରାଣି ପାଣି ଏମାନଙ୍କର ଅନ୍ୟ ଡଷ୍ଟବିନ୍,
0: ଆଜ୍ଞା,
1: ଆଉ ଶୁଖିଲାର ଅନ୍ୟ ଡଷ୍ଟବିନ୍, ସେଟା କରିକି ଗାଡି ଆସୁଛି ତାରି ମାଧ୍ୟମରେ ତାଙ୍କର ଯୋଉ ଗୀତ ବାଜୁଛି ସେଇ ମାଧ୍ୟମରେ ଆମେ ଜାଣିପାରୁଛୁ ଯେ ଗାଡି ଆସିଲା ବୋଲି, ସେଇ ଅନୁସାରେ ଆମେ ଯୋଉ ଜିନିଷ ପତ୍ର ଆମେ ତାଙ୍କୁ ଦେଲେ ସେମାନେ ପକେଇ ଦିଅନ୍ତି ତାଙ୍କ ହିସାବରେ।
0: କହିଲେ ଯେ ଗାଡି ଆସୁଛି, ଗୋଟେ ସୁବିଧା ନିଶ୍ଚିତ ଭାବରେ ଅଛି, କିନ୍ତୁ ଧରନ୍ତୁ ଗାଡି
1: ବହୁତ ସୁବିଧା ହଉଛି,
0: ଗାଡି ଧରନ୍ତୁ ଗୋଟେ ସପ୍ତାହ ଆସିଲା ନାହିଁ, ଆପଣ କଣ କରିବେ? ତାକୁ କିଛି ତ ଚିନ୍ତା କରିଥିବେ।
1: ଗାଡି ଯଦି ନ ଆସିଲା ବେଳେ ଆମେ ତାକୁ ଗୋଟେ ଜାଗାରେ ରଖିକି ତାକୁ ପକେଇକି ତାକୁ ଜାଳି ଦଉଛୁ, ଯଦି ଗାଡି ନ ଆସିଲା ନହେଲେ ତ ଏଣେ ତେଣେ ପକେଇଲେ ଅସୁବିଧା ହବ ସାର।
0: ଆଜ୍ଞା, ଆପଣ ଯେଭଳି ଭାବରେ ଜାଣିଲେ ଯେ ନାଇଁ ଅଳିଆ ଆବର୍ଜନାକୁ ଏଣେ ତେଣେ ଫିଙ୍ଗିଲେ ଭଲ ହବ ନାହିଁ, ତାକୁ ଗୋଟିଏ ଜାଗାରେ ରଖିବା ଏବଂ ନିର୍ଦ୍ଦିଷ୍ଟ ଭାବରେ ଗାଡ଼ିରେ ପକେଇବା, ଏ ସମ୍ପର୍କରେ ଆପଣଙ୍କର ଘରେ ଯେଉଁ ଛୋଟ ଛୋଟ ଶିଶୁମାନେ ଅଛନ୍ତି କିମ୍ବା ଅନ୍ୟ ବ୍ୟକ୍ତିବିଶେଷ ଯେଉଁମାନେ ଅଛନ୍ତି, ସେମାନେ ବି ସବୁ ସଚେତନ ଅଛନ୍ତି ଯେ ଆମେ ଆମର ଅଳିଆକୁ ଠିକ୍ ଭାବରେ ବିନିଯୋଗ କରିବୁ, ଠିକ୍ ଭାବରେ ଡିସ୍ପୋଜ୍ ଅଫ୍ କରିବୁ ବୋଲି ସେମାନେ ଜାଣିଛନ୍ତି?
1: ସାର୍ ଯୋଉ ଛୁଆମାନେ ଆମ ଘରେ ଅଛନ୍ତି କି ନାହିଁ, ଧର 10 ବର୍ଷରୁ 12 ବର୍ଷ ଭିତରେ, ସେମାନେ ଧର ଆମେ ଯଦି ନାହୁଁ ବୋଲି ସେମାନେ ଗାଡିର ଆବାଜ ଶୁଣିଲେ, ଗୀତ ବାଜିଲା, ସେଇ ଅନୁସାରେ ସେମାନେ ନିଜ ଅଳିଆ ନେଇକି ସାର୍ ପଳେଇ ଯାଆନ୍ତି।
0: ଧରନ୍ତୁ ଆପଣ ଯେତେବେଳେ ଘର ସଫା କରୁଛନ୍ତି ଆପଣଙ୍କର ଡଷ୍ଟବିନ୍ରେ ଅଳିଆ କୁଣ୍ଡରେ ତାକୁ ପକଉଛନ୍ତି, ଛୁଆମାନେ ଯେତେବେଳେ କିଛି ଜିନିଷ ଖାଉଛନ୍ତି କିମ୍ବା ତାଙ୍କର କାଗଜପତ୍ର ସବୁ ଚିରୁଛନ୍ତି, ସେମାନେ ସମସ୍ତେ ଶିଖିଗଲେଣି ନା ନାହିଁ ଯେ ନାଇଁ ଆମେ ଅଳିଆ କୁଣ୍ଡରେ ପକେଇବୁ?
1: ସାର୍ ସେମାନେ ଶିଖିଗଲେଣି ଯେ ଆମେ ଯୋଉ 2 ଡଷ୍ଟବିନ୍ ରଖିଛୁ ସେମାନେ ତାଙ୍କ ଜାଗାରେ ପକେଇ ଦଉଛନ୍ତି।
0: ଆଜ୍ଞା ଆଜ୍ଞା ଆଜ୍ଞା,
1: ଆଉ ଗାଡି ଆସିଲେ ବି ଗାଡି ପାଖକୁ ବି ନେଇ ଯାଉଛନ୍ତି ସେ ଅଳିଆ ମାନେ।
0: ଆଜ୍ଞା ଆଜ୍ଞା ମ୍ୟାଡମ, ଆପଣଙ୍କ ଅନୁସାରେ ସଫା ସୁତୁରା ରଖିବା ଦ୍ୱାରା ବା ପରିଷ୍କାର ପରିଚ୍ଛନ୍ନ ରହିବା ଦ୍ୱାରା ଆମର କଣ ସବୁ ଉପକାର ହଉଛି ବୋଲି ଆପଣ ଅନୁଭବ କରୁଛନ୍ତି ମ୍ୟାଡମ୍?
1: ସେଟା ତ ବହୁତ ଉପକାର ହଉଛି ବୋଲେ ମଶା ମାଛି ଏଟା ବି ହଉନି, ତାପରେ ଛୁଆ ମାନେ ଯୋଉ ଅଛନ୍ତି ଏଇ ମଶା ମାଛି ହେବା ଦ୍ୱାରା ସେମାନଙ୍କୁ କାମୁଡିବା ଦ୍ୱାରା ସେମାନେ ରୋଗଗ୍ରସ୍ତ ହଉଛନ୍ତି କି ନାହିଁ?
0: ଆଜ୍ଞା ଆଜ୍ଞା,
1: ସେ ସବୁ ସୁବିଧା ହଉଛି।
0: ଆପଣଙ୍କର ସୁଚିନ୍ତିତ ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆମେ ଆଶା କରିବୁ ଆଗାମୀ ଦିନମାନଙ୍କରେ ବି ଆପଣ ସ୍ୱଚ୍ଛତା ସମ୍ପର୍କରେ ନିଶ୍ଚିତ ଭାବରେ ଧ୍ୟାନ ଦେବେ, ଆପଣଙ୍କ ପରିବାର ସହ ଆପଣଙ୍କ ଅଞ୍ଚଳକୁ ଆପଣ ସୁସ୍ଥ ରଖିବା ପାଇଁ ଚେଷ୍ଟା କରିବେ ବୋଲି ଆମେ ଆଶା କରୁଛୁ। ଧନ୍ୟବାଦ ମ୍ୟାଡମ, ନମସ୍କାର।

0: ମ୍ୟାଡାମ ନମସ୍କାର।
1: ନମସ୍କାର,
0: ଆପଣଙ୍କର ପରିଚୟ ଟିକେ ଦେବେ ମ୍ୟାଡାମ?
1: ମୋ ନାଁ ଜ୍ୟୋତ୍ସ୍ନାମୀ ଗଡ଼ତିଆ ସାର,
0: ଆଜ୍ଞା।
1: ବଲାଙ୍ଗୀର।
0: ଆପଣ ବି ଗୃହିଣୀ ନା ଅନ୍ୟ କଣ କରୁଛନ୍ତି?
1: ନାଇଁ ନାଇଁ, ଗୃହିଣୀ। ମା ଘରଟା ହଉଛି ଗାଁ ଗହଳି, ଗାଁ ଗହଳି ହେଲେ ବି ସଫା ସୁତରା ସବୁ ସବୁବେଳେ ଚାଲିଥିଲା।
0: ତ ଏବେ ଏବେ ଯେତେବେଳେ ଦେଖିଲେ ଯେ ଆପଣ ଗାଡି ଆସୁଛି, ଆପଣଙ୍କର ଅଳିଆକୁ ନିର୍ଦ୍ଦିଷ୍ଟ ଭାବରେ ନେଇକି ଯାଉଛି, ଆପଣଙ୍କୁ କେମିତି ଲାଗୁଛି?
1: ଭଲ ଲାଗୁଛି।
0: ଆପଣ କିଭଳି ଭାବରେ ଅଳିଆ ସବୁ ରଖୁଛନ୍ତି ଘରେ?
1: ମୁଁ ତ ସାର ସକାଳୁ ଉଠିଲେ ଶୁଖା ତାପରେ ଗୋଟେ ଡଷ୍ଟବିନ୍ ଭଳିଆ ବାଲ୍ଟିରେ ଢାଙ୍ଗୁଣି ଲଗାଲାଟା ରଖିଛେ, ଗୋଟେ ଉଦାରେ ଉଦା ଥି ଶୁକାଟା ଶୁକା ଥି, ଆଉ ଯେନ୍ କାଚଟା କାଚରେ ହେନ୍ତା ରଖିଦେଇଛେ, ଆଉ ଗାଡି ଆସିଲେ

0: ଦେଇଦେଲେ ସେମାନେ ଫିକି ବି ଦଉଛନ୍, ଆର୍ ଯଦି ନି ଦେଇ ପାରିଲେ ବି ବାହାରେ ରଖି ଦେଇଥିଲେ ବି ସେମାନେ ପକେଇ ଦଉଛନ୍।
1: ଧରନ୍ତୁ ଏଇ ଯେ ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ ଆପଣ ଯେଭଳି ଭାବରେ ତତ୍ପର ଅଛନ୍ତି, ପରିବାରର ବାକି ସମସ୍ତେ ବି ଆପଣଙ୍କୁ ସହଯୋଗ କରୁଛନ୍ତି?
0: ହଁ ହଁ ସାର୍।
1: ଗାଡି ଦିନକୁ କେତେ ଥର ଆସୁଛି ମ୍ୟାଡମ୍?
0: 2 ଥର, ସକାଳୁ ପାରେ ଆଉଛି ଆଉ ସନ୍ଧ୍ୟା ପରେ ପାରେ।
1: ନିର୍ଦ୍ଦିଷ୍ଟ ସମୟ ଅଛି ଗାଡି ଆସିବାର?
0: ହଁ ହଁ ଟାଇମ୍ ଟେବୁଲ।
1: କେବେ କିଛି ଅସୁବିଧା ହେଇନି ଏସବୁ କରିବା ପାଇଁ ଆପଣଙ୍କୁ?
0: ନାଇଁ ତ ସାର୍, ହେନ୍ତା ତ କିଛି ଅସୁବିଧା ନାହିଁ।
1: ଆପଣ ଅନୁଭବ କରୁଛନ୍ତି ଯେ ପରିଷ୍କାର ରହିଲେ ଆମର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ବି ଠିକ ହେବ ଏବଂ ଆମର ପରିବେଶ ବି ଠିକ ରହିବ ବୋଲି ଆପଣ ଭାବୁଛନ୍ତି?
0: ଗାଡି ନିଆବାର ଆଗରୁ ବି ଆମେ ନିଜେ ନିଜେ ବି ସବୁ ଡଷ୍ଟବିନ୍ ଗୁଟେ ଗୁଟେ କରିକରି ନିଜେ ନିଜେ ବି ସଫା ସୁତୁରା, ପରେ ସିନ ମ୍ୟୁନିସିପାଲିଟିରୁ ହେଟା ଦେଇଛନ୍,
1: ଆଜ୍ଞା
0: ଆମେ ତ ତାର ଆଗରୁ ବି ସଫା ସୁତୁରା ରହୁଛୁ, ଯେତେ ଘର ଦ୍ୱାରା ଯେତେ ସଫା ସୁତୁରା ରହୁ ଆମର ଦେହ ସମସ୍ତେ ଛୁଆମାନଙ୍କର ସମସ୍ତଙ୍କର ପରିବେଶ ବି ଭଲ ରହିବା, ସବୁ ଜିନିଷ ଭଲ ରହିବା।
1: ଆଜ୍ଞା ଆଜ୍ଞା। ଉତ୍ତର ପୁରୁଷ ଯୋଉମାନେ ଅଛନ୍ତି, ଆପଣଙ୍କର ପିଲା ଛୁଆ ଯୋଉମାନେ ଅଛନ୍ତି, ସେମାନେ କିଛି କିଛି ଶିଖୁଛନ୍ତି?
0: ହଁ, ଖାତା ବହି ଚିଡା ଫଙ୍ଗା ଯେନ୍ ଯେନ୍ ଆଗରୁ ଯେନ୍ ଫିଙ୍କି ଦଉଥିଲେ ଯେନ୍,
1: ଆଜ୍ଞା
0: ସେମାନେ ବି ବୁଝି ପାରିଲେ ନ, ଆର୍ ସେମାନେ ବି ପଢିଥିଲେ ବି ସବୁ ବେଟି ବୁଟା କରିବି ସେ ଡଷ୍ଟବିନ୍ରେ ପକେଇ ଦଉଛନ୍।
1: ଆମେ ଆଶା କରିବୁ ଯେ ଆପଣ ନିରନ୍ତର ଭାବରେ ଜାରି ରଖନ୍ତୁ ଏଇ ଅଳିଆ ଆବର୍ଜନାର ସୁବିନିଯୋଗ କିଭଳି ହେବ, ଆମର ପରିବେଶ କିଭଳି ଭାବରେ ସଫା ରହିବ, ଏଥିପ୍ରତି ଆପଣ ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ଆମେ ଆଶା କରୁଛୁ। ଆପଣଙ୍କର ପରିଷ୍କାର ପରିଚ୍ଛନ୍ନତା ସମ୍ପର୍କରେ କହିଥିବା ହେତୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡମ୍।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସ ପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥା ସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ 14ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି।

2024 ଅନୁସାରେ ତଦନ୍ତ କରାଯିବା। ସାରା ଦେଶେ ଇ ମାସ 3 ତାରିଖ ଦିନ ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ତରଫରୁ ନିଟ୍ ୟୁଜି 2026 ପରୀକ୍ଷା କରାଯାଇଥିଲା। ଏଥି 22 ଲକ୍ଷ ଅଧିକା ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଯୁବ ବ୍ୟାପାର ଆଉ କ୍ରୀଡ଼ା ମନ୍ତ୍ରଣାଳୟ ମାୟ ଭାରତ ପ୍ଲାଟଫର୍ମଟି ବିକଶିତ ଗ୍ରାମ 2024 ଅଧୀନତି ଜାତୀୟ ସ୍ତରୀୟ କ୍ୱିଜ୍ ପ୍ରତିଯୋଗିତା ଆୟୋଜନ କରୁଛି। ପହିଲା କ୍ଷେପେ ଯୁବଗୋଷ୍ଠୀଙ୍କୁ ସିମ୍ନା ଗାଁର କାର୍ଯ୍ୟକ୍ରମଟି ନିୟୋଜିତ କରିବା ଲାଗି ସ୍ଥିର କରାଯାଇଛି। ସାରା ଦେଶେ କ୍ୱିଜ୍ ପ୍ରତିଯୋଗିତା ଆଇବା 20 ତାରିଖ ତକ ଚାଲବା। ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 500 ଅଧିକ ମାୟ ଭାରତ ସ୍ୱେଚ୍ଛାସେବୀ ଏଥି ଭାଗ ନେଉଛନ୍। ସିମ୍ନା ଗାଁମାନଙ୍କର ପରିବର୍ତ୍ତନ, ସ୍ଥାନୀୟ ସଂସ୍କୃତି, ପରିବେଶ ସଚେତନତା ଆଉ ଅଞ୍ଚଳମାନଙ୍କୁ ବର୍କସ୍ କରିବାର ଲାଗି ଏଥି ଲକ୍ଷ୍ୟ ରଖାଯାଇଛି। ଓଡ଼ିଆ ସାହିତ୍ୟଥି ଆଧୁନିକତାର ପ୍ରବର୍ତ୍ତକ ବିଶିଷ୍ଟ କବି ଆଉ ଜ୍ଞାନପୀଠ ପୁରସ୍କାର ବିଜେତା ସଚ୍ଚିଦାନନ୍ଦ ରାଉତରାୟଙ୍କର ଜୟନ୍ତୀ ଅବସରରେ ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍। ତାଙ୍କର କାଲଜୟୀ ରଚନା ବାଜି ରାଉତ, ପଲ୍ଲୀଶ୍ରୀ ଆଉ ଛୋଟ ମୋର ଗାଁଟି ଆଇଜ୍ ଭି ଲୁକର ମନ ଭିତରେ ସ୍ୱଦେଶ ପ୍ରେମ ଆଉ ମାଟି ଲାଗି ମମତା ଭରିଦେଶୀ। ଓଡ଼ିଆ ଭାଷା ଓ ସାହିତ୍ୟକେ ସମୃଦ୍ଧ କରବାର୍ତି ତାଙ୍କର ଅବଦାନ ସବୁଦିନ ଶ୍ରୋତା ହୋଇକରି ରହିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶିଷ୍ଟ ସାହିତ୍ୟିକ ସଚ୍ଚିଦାନନ୍ଦ ରାଉତରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ତାଙ୍କର କାଲଜୟୀ ରଚନା ଓଡ଼ିଆ ଜାତିର ସାଂସ୍କୃତିକ ଚେତନାକେ ବଢ଼ାବାର ସହିତ ଭାଷା ଓ ସାହିତ୍ୟର ଭିତ୍ତିଭୂମିକେ ଆହୁରି ବରକସ କରିଛି। ବଲାଙ୍ଗୀର କଣ୍ଟାବାଞ୍ଜିର ଆଘର ବିଧାୟକ ଆୟୁବ ଖାନଙ୍କର ଆଜି 78 ବର୍ଷର ବୟସ ପରଲୋକ ହୋଇଯାଇଛି। କାଉନସିଲର ରାଜନୀତି ମୂଲ କରିଥିବା ସ୍ୱର୍ଗତ ଖାନ କଣ୍ଟାବାଞ୍ଜି ଏନ୍ଏସି ଚେୟାରମ୍ୟାନ୍ ଉତ୍ତରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର ପରଲୋକଟି ଭିନ୍ନ ଭିନ୍ନ ମହଲର ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଉ ପ୍ରଭାତୀ ପରିଡ଼ା ପ୍ରମୁଖ ସ୍ୱର୍ଗତ ଖାନଙ୍କର ପରଲୋକଟି ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ପରିବାର ଲୋକର ପ୍ରତି ସମବେଦନା ଜଣାଇଛନ୍। ଦେବଗଡ଼ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ଆଜି ଜିଲ୍ଲା ପରିଷଦର 6 ନମ୍ବର ଅଧିବେଶନର 10 ନମ୍ବର ବୈଠକ ହୋଇଯାଇଛି। ବୈଠକରେ ବିଧାୟକ ରୋମନ ରଞ୍ଜନ ବିଶ୍ୱାଲ ଆଉ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି ଜିଲ୍ଲାର ସାମଗ୍ରିକ ବିକାଶ ଲାଗି ଜନପ୍ରତିନିଧିମାନଙ୍କର ସହଯୋଗ କାମନା କରିବା ସହିତ ବିକାଶ ପ୍ରକ୍ରିୟାକୁ ତ୍ୱରିତ କରିବାର ଉପରେ ଜୋର ଦେଇଥିଲେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଅଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ କାଲ ବୈଶାଖୀର ବଲେ ହୋଇଥିବା ବର୍ଷା ଲାଗି ରାଜ୍ୟର ତାପମାତ୍ରା କମିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି 24 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ହପ୍ତାଟି ଭାରତକେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ବଙ୍ଗୋପସାଗର, ଆଣ୍ଡାମାନ ସାଗର ଆଉ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜନ ଏହି ହପ୍ତା ଶେଷ ଆଡ଼କେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକେ ବଢ଼ବା ବୋଲି ଜଣାପଡ଼ିଛି। ଶେଷ ମୁଖ୍ୟ ଖବର ଫେରଘାଏ 2026-27 ଖରିଫ ଋତୁ ଲାଗି 14 ଫସଲର MSP ବଢ଼ାବା ଲାଗି କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ, ଇନ୍ଧନ ବ୍ୟବହାର କମାବା ଲାଗି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାତି ବ୍ୟବହାର ହେଉଥିବା ଗାଡ଼ି ସଂଖ୍ୟା କମ୍ କଲେ ସରକାର, ଆଉ କାଲବୈଶାଖୀର ପ୍ରଭାବରେ ଚଡ଼ ମାର୍ଗରେ ବର୍ଷା ହେବ ବୋଲି 24 ଜିଲ୍ଲାକେ ଜାରି ହେଲା ସତର୍କ ସୂଚନା। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଟା ଗୀତ ଗୁଟେ କହିଲା ଆରୁ ତାର ସଙ୍ଗେ ସଙ୍ଗେ ମୋର ନା ଫେର ଚଢ଼ାଲା ବୋଲିକରି ଆମେ ଫେର ଶୁଣସୁ ବହୁତ ମଜା ଲାଗ୍ସି ନିକେ। ତ ଇ ବାଗର କଥା ହେ କି ଇ ଯେନ୍ ଆକାଶବାଣୀ ନ ନିଜର ଆବାଜ ଶୁଣବାର ଲାଗି ବା ନିଜର ବିଷୟ ନ ଯେନ୍ ଚର୍ଚ୍ଚା ହେବାରଟା ଶୁଣିଲେ ଗୋଟେ ଗର୍ବର ବିଷୟ ବୋଲି ଆମେ ଅନୁଭବ କରୁଥିଲା। ଆଜ ଫେର ଆମେ କରସୁଁ, ଆଜ ଫେର ଆମର ଭାଇ ବହିନ ମାନେ ଖୋଜି ବୁଲୁଛନ୍ ଯେ କେନ୍ ରାସ୍ତାରେ ଗଲେ ଆମେ ଏଇ ଯେନ୍ କାର୍ଯ୍ୟକ୍ରମ ସାମିଲ ହେଇପାରମା।
1: ବେଲେ ଦାଦା ତମକେ ସେଦିନ ସେ କଥାଟା ନେଇ କହୁଥିଲି କେ ଯେ ଜଣେ ଭାଇ ତାଙ୍କେ ଆମର କାର୍ଯ୍ୟକ୍ରମରେ ସାମିଲ ହେବାର ଲାଗି ବଡ଼ା ଇଚ୍ଛା, ସେ ବଢିଆ ଚାଷବାସ ବି କରସୁ, ହେଲେ ସେ କାହାକେ କାହାକେ ଫୋନ ଫୁନା କରିକିରି ଦେଖ ମୋର ନମ୍ବର ପାଇକରି ସେ ଯେତେବେଳେ ଡରିଛର ମତେ ଡାଇରେକ୍ଟ କଲ୍ କରବାର ଲାଗି, ସେ ଯାହାର ନମ୍ବର ପାଇଲେ ତାଙ୍କେ
0: ଆମର
1: ଅନେକ ଭାଇ ବହିନ ମାନେ ଅଛନ୍ ଯେନ୍ ମାନଙ୍କର ପାଖେ ଆମେ ପହଞ୍ଚି ନେଇ ପାରବାର କେନ୍ କଣ ଅନୁକୋଣରେ ଅଛନ୍, ତ ସେମାନେ ଯଦି ଆମକେ ମାନକେ ଚିଠି ଲେଖିବେ, ଚିଠିରେ ତାଙ୍କର ମୋବାଇଲ ନମ୍ବର ଲେଖିବେ ବୋଇଲେ ଆମେ ସେମାନଙ୍କ ସାଙ୍ଗେ ଯୋଗାଯୋଗ କରିକିରି ତାଙ୍କେ ଆମର ବୈଠକରେ ସାମିଲ କରବାର ଲାଗି ନିଶ୍ଚୟ ଚେଷ୍ଟା କରମୁ ନି କାଏଁ।
0: ବିଲକୁଲ ବିଲକୁଲ, ଆରୁ ଆମର ଏଇ ଯେନ୍ ଠିକନାଟା ପାଇବାର ତ ବହୁତ ସହଜ ହେ, ଆମେ ଆମର କାର୍ଯ୍ୟକ୍ରମ ସବୁଦିନ ଆସୁଛେ, ସେଠାନେ ଆମେ କହୁଛୁ ଆମର ଠିକନା ମାନକେ, ତ ନିହାତି ଭାବରେ ସେମାନେ କାଣା କରବେ ନିଜର ମୋବାଇଲ ନେ ଯେନ୍ ରେକର୍ଡର ଅଛେ ସେଟାକେ ଅନ୍ କରବେ, ବେଲେ ଆମର ଆଡ୍ରେସଟାକେ ସେଟା ରେକର୍ଡ କରବା, ସେଠାନୁ ଶୁଣିକରି ଟିପିକି ରଖବେ, ନି ହେଲେ ଲେଖି ପାରୁଛନ୍ ବେଲେ ଏଇ ଯେନ୍ ପେପର ଆଉ ପେନ୍ ରେଡି ରଖବେ, ଆଉ ଆମର ଯେତେବେଳେ ଠିକନା କହୁଛୁ ସେଟା କହିବେ ଆମର କାର୍ଯ୍ୟକ୍ରମ ଠିକନା ଲେଖି।

0: ହେଇପାରିଲେ ବେଲେ ଆମେ ଅନୁରୋଧ କରମୁ ଯେ ଆପଣମାନଙ୍କର ଆଖର ପାଖର କେନ୍ ଭାଇ ବହିନ ମାନେ ଯଦି ଆପଣଙ୍କେ ଲେଖାଲେଖିରେ କିଛି ଗୋଟେ ହେଲ୍ପ ମାଗୁଛନ୍ ବୋଇଲେ ସାହାଯ୍ୟ ସହଯୋଗ ନିହାତି ଭାବେ କରିବେ।
1: ବିଲକୁଲ ବିଲକୁଲ। ଆର ଆମେ ଏଠାନେ ଯେନ୍ ଚିଠି ମାନକେ ପାଇସୁ ତ ଆମେ ସେ ଚିଠି ମାନକେ ବହୁତ ଆଦର ସହକାରେ ପଢ଼ସୁ। ଆମେ ଇନି ଦେଖସୁ କି ସେମାନଙ୍କର ଯେନ୍ ଲେଖାଟା ହ୍ୟାଣ୍ଡ ରାଇଟିଂଟା ଖରାପ ଅଛେ କି ସୁନ୍ଦର ଅଛେ, ତାଙ୍କର ଭାବନାଟାକେ ଆମେ ଜାଣବାର ଲାଗି ଚେଷ୍ଟା କରସୁ। ସେ ଚେଷ୍ଟା ତ କରିଛନ୍, ତାଙ୍କର ଯେନ୍ ଚିଠି ଲେଖସନ୍ ସେ ଶୈଳୀରେ ନିଥିଲେ ଫେର ସେଟା ଆମର ଲାଗି ବହୁତ ଆଦରଣୀୟ ଚିଠିଟାଏ। ସେଟାକେ ଆମେ ପାଇସୁ ଗୋଟେ ଥର ନି, ଆମେ ସଭେ ବାରମ୍ବାର ସେଟାକେ ପଢ଼ସୁ। କାହିଁ କରିକି ଆମକୁ ଫେର ଭଲ ଲାଗ୍ସି ଯେ ଜଣେ ଭାଇ କି ବହେନ କି ଆଜ୍ଞା କି ମ୍ୟାଡମ୍ ଆମକୁ ଚିଠି ଲେଖିଛନ୍ ଆରୁ ଆମର କାର୍ଯ୍ୟକ୍ରମ ବିଷୟରେ ବତାଇଛନ୍ ବା ନିଜର ଦୁଃଖ ସୁଖ କଥା ମାନକେ କହିଛନ୍, ତ ସେଟା ଜାଣିକରି ଆମକେ ବହୁତ ଖୁସି ଲାଗ୍ସି। ଆମେ ସେମାନଙ୍କର ହ୍ୟାଣ୍ଡ ରାଇଟିଂ ନି ଦେଖୁଁ, ସେମାନେ କେନ୍ ହିସାବରେ ଲେଖିଛନ୍, ପେପର କେନ୍ କୁହାଥି ଲେଖୁଛନ୍ ସେଟା ଫେର ନି ଦେଖି, କେନ୍ ସିଧା ଲେଖିଛନ୍ ଟେଢ଼ା ଲେଖିଛନ୍, ଏସବୁ କଥା କେହି ଇଠାନର ଭାଇ ବହିନ ମାନେ ଧ୍ୟାନ ଦେସନ୍।
0: ଖାଲି ଆମେ ଏଇଟାକେ ଦେଖସୁଁ ଯେ ତାଙ୍କର ଯେନ୍ ମିଠା ମିଠା କଥା ମାନେ ଯେନ୍ ଲେଖିଥିସନ୍ ସେଟା ପଢ଼ିକିରି ଆମକେ ଗୋଟେ ଆତ୍ମସନ୍ତୁଷ୍ଟି ମିଳିଥିସି ଯେ ଆମେ ପ୍ରୋଗ୍ରାମରେ ଭଲ କହୁଛୁଁ କି ଖରାପ କହୁଛୁଁ କି କାଣା ସାମିଲ କରବାର ଦରକାର କି କାଣା ଆଉ ଟିକେ କଲେ ଭଲ ହେବା ସେସବୁ କଥା ମାନେ ଆମେ ଜାଣିପାରିଥିସୁଁ।
1: ବିଲକୁଲ ବିଲକୁଲ। ଆରୁ ଆମର ଯେନ୍ ରେଡିଓ କାର୍ଯ୍ୟକ୍ରମ ନ ଆକାଶବାଣୀ ନ ବିଭିନ୍ନ ପ୍ରକାରର ଯେନ୍ କାର୍ଯ୍ୟକ୍ରମ ସବୁ ପ୍ରସାରଣ କରାଯାଏସି, ଯେନ୍ତାକି ଯେନ୍ ଖବରର କଥା ତ ଆମେ କହିଲା, ଗୀତର କଥା ବି ଆମେ କହିଲା। ଗୀତ ବି ବହୁତ ପ୍ରକାର ଅଛେ, ଯେନ୍ତାକି ଆମର ଆଦିବାସୀ ଗୀତ ସବୁ ବଜାଯାଏସି, ତ ସେ ଗୀତ ମାନକେ ଫେର ଶୁଣବାର୍ ଲାଗି ଭାଇ ବହିନ ମାନେ ବିଶେଷ କରି ଏକତ୍ରିତ ହେଇଥିସନ୍ ବା ନିଜର ଘରେ ରେଡ଼ିଓ ଚଲାଇକରି ଜୋରରେ ସାଉଣ୍ଡ ଦେଇକରି ସେଟାକେ ଶୁଣସନ୍ ଯେ ଆଜିର ମାନେ ସେ ଗାଁର ଭାଇ ବହିନ ମାନେ ଯେନ୍ ଯାଇକରି ଗାଇଥିଲେ ରେକର୍ଡ ଯେନ୍ଟା ହେଇଥିଲା ସେଟା ବାଜବା ବୋଲିକରି ଏଇ ଯେନ୍ ଆନାଉନ୍ସମେଣ୍ଟ ଯେତେବେଳେ କରସନ୍ ସୂଚନାଟା ଯେତେବେଳେ ଦେସନ୍ ଗୋଟେ ଦିନ ଆଗରୁ ସେଠାନୁ ପାଇଥିସନ୍, ତ ସେମାନେ ଅପେକ୍ଷା କରୁଥିସନ୍ ଯେ ଆଜିର୍ କା ଇ ଭାଇ ବହିନ ମାନଙ୍କର ଗୀତଟା ବାଜବା କି ସେମାନେ ନିଜେ ଆସିଥିବେ ବୋଲେ ତ ତାର ମଜା ହିଁ ଅଲଗା ହେନି କେ
0: ଦାଦା। ସେମାନଙ୍କର ମଜା ତ ଗୋଟେ ଅଲଗା ଥିସି, ତାପରେ ଇ କିଷାନ ଗୀତ ହେଲା କି ଖଡ଼ିଆ ଗୀତ ହେଲା କି ମୁଣ୍ଡା ଗୀତ ହେଲା କି ସମ୍ବଲପୁରୀ ଗୀତ ହେଲା କି ସାନ୍ତାଳି ଗୀତ ହେଲା, ଯେତେବେଳେ ବାଜିଥିସି କି ନାଇଁ ସେ ଭାଇ ବହିନ ମାନେ ବି ଭାବିଥିସନ୍ କି ଆମର ଗୀତ ବାଜୁଛି, ସେନେ ଗୋଟେ ତାଙ୍କେ ଆଉ ଟିକେ ଗର୍ବ ଲାଗିଥିସି
1: ଆପଣ
0: ହଇ, ଆଉ ସେମାନେ ବି ସେନେ ବହୁତ ଖୁସି ହେଇଥିସନ୍।
1: ହେଲେ ସବୁବେଳେ ନିଜର କଥା ଶୁଣବାର ଲାଗି ନିଜର ଗୀତ ମାନକେ ଶୁଣବାର ଲାଗି ଆମେ ପସନ୍ଦ କରସୁଁ, ହେଥିର ଲାଗି ତ ଆମର ଆକାଶବାଣୀ ରାଉରକେଲା ଫେର ଚେଷ୍ଟା କରସି ଯେ ଆମର ଭାଇ ବହିନ ମାନଙ୍କର ନିଜର ଆୱାଜ ଫେରିନେ ଆସୁ। ଆରୁ ଆମେ ତ ଆମର କିଷାନବାଣୀ କାର୍ଯ୍ୟକ୍ରମ ନେ ଚାଷୀ ଭାଇ ବହିନ ମାନକେ ଆମର ଦ୍ୱାରା ଯେତିକି ସମ୍ଭବ ଆମେ ସାମିଲ କରସୁଁ।
0: ହଇ ଆଉ ଦାଦା ଆଉ ଏଖେନ ତ ଆମେ ଯେନ୍ ଆଡଭର୍ଟାଇଜମେଣ୍ଟ ମାନେ ବି ନି ଦଉଛୁଁ କାଇଁ,
1: ହଇ ହଇ
0: ବେଲେ ଯେନ୍ ଭାଇ ବହିନ ମାନେ ଚାହିଁବେ ବୋଲେ ସୁଲଭ ମୂଲ୍ୟରେ ଆମର ଆକାଶବାଣୀ ସାଙ୍ଗେ ଯୋଗାଯୋଗ କରିକିରି ତାଙ୍କର ଦୋକାନର ହେଲା କି ଯାହା ବି ସଂସ୍ଥା ମାନେ ଖୋଲିଛନ୍ ସେ ତାର ଆଡଭର୍ଟାଇଜମେଣ୍ଟ ବି କରିପାରିବେ।
1: ବିଲକୁଲ ବିଲକୁଲ। ଆରୁ ଯେନ୍ ଭାଇ ବହିନ ମାନେ କିଛି ସାମାଜିକ ମେସେଜ ଫେର ଦେବା ଲାଗି ଚାହେଁସନ୍
0: ସମାଜ,
1: ହଇ ହଇ ସେମାନେ ଫେର ଯୋଗାଯୋଗ କରିକିରି ସେମାନଙ୍କର ମେସେଜଟା ଦେଇପାରବେ, ଯେନ୍ତାକି ଯେନ୍ ଛୋଟ ଛୁଆମାନଙ୍କର କମ୍ ବୟସରେ ଯେନ୍ ବିବାହ ହେଉଛେ ତାକେ ରୋକବାର ଲାଗି କି ଯେନ୍ ନିଆଁ ଜଲୁଛେ ଜଙ୍ଗଲଟା ତ ସେଟା ନି ଜଲାବେ ବୋଲିକରି ବା ଆରୁ ଫେର ବହୁତ କିଛି ସାମାଜିକ ସଚେତନତା ଲାଗି ଯେନ୍ ମେସେଜ ମାନେ ଦେବାର ଲାଗି ଚାହେଁସନ୍ ସେଟାକେ ଫେର ସେମାନେ ନିଜର ଆଡଭର୍ଟାଇଜମେଣ୍ଟ ହିସାବ ନ ଦେଇପାରବେ।
0: ବେଲେ ଦାଦା ଯେନ୍ତାକି ଆମର କିଷାନବାଣୀ କାର୍ଯ୍ୟକ୍ରମ ହେଲା କି କ୍ଷେତ ଖମାର କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଯେନ୍ ଆକାଶବାଣୀ ରାଉରକେଲା ତରଫରୁ ପ୍ରସାରଣ କରୁଛୁଁ, ସେନେ ବି ଆମର ଯେନ୍ ଆଜ୍ଞା ମାନେ ଆସିଥିସନ୍ ଚାଷବାସ ଉପରେ ହେଲା କି ଚାଷବାସରେ ଦେଖାଯାଉଥିବା ସମସ୍ୟା ଉପରେ କିମ୍ବା ନୂଆ ନୂଆ ଶୈଳୀରେ କେନ୍ତା ଚାଷବାସ କରିବେ ସେମାନେ କି ଯନ୍ତ୍ରପାତି ସାହାଯ୍ୟରେ କେନ୍ତା କେନ୍ତା ଚାଷବାସ ମାନେ କରିବେ, ଖାଲି ପନିପରିବା ଚାଷ କି ଶସ୍ୟ ଜାତୀୟ ଚାଷ ନି, ସେମାନେ ମାଛ ଚାଷ ହେଲା ବତକ ପାଳନ ହେଲା କି କୁକୁଡ଼ା ପାଳନ ହେଲା ଛେଳି ପାଳନ ଗୋପାଳନ ଏନ୍ତା ବିଭିନ୍ନ ପ୍ରକାର ଚାଷ ଆଉ ପ୍ରାଣୀଜୀବ ପାଳନ ବିଷୟରେ ବି ସେମାନେ କହିବା ସାଙ୍ଗେ ସାଙ୍ଗେ ତାଙ୍କର ରୋଗର ସମସ୍ୟା ନିରାକରଣ ବିଷୟରେ ବି କହିଥିସନ୍। ତ ଆମର ଯେନ୍ ଭାଇ ବହିନ ମାନେ ଶୁଣୁଛନ୍ ନୀତିଦିନ ସେମାନେ ତାଙ୍କର କାମରେ ବି ଇ କଥା ମାନକେ ଲଗଉଛନ୍।
1: ଆରୁ ଲଗାବାର ଫେର କଥା କାଇଁ କରିକି ଆମକେ ବିନା ମୂଲ୍ୟ ଥି ଏସବୁ ମାନେ ଉପାଦେୟ କଥା ମାନେ ଶୁଣବାର ଲାଗି ମିଳୁଛେ, ତ ଆମେ ଏଇଟା କାମ ଥି ଲଗାଇ ପାରୁଛୁ ସେଟା ତ ବହୁତ ବଡ଼ କଥା
0: ହଇ ଦାଦା।
1: ବୋଇଲେ ଗୁରୁବାରୀ
0: ହଇ ଦାଦା
1: ଏତେ ସବୁ କଥା ମାନେ ତ ହେଲା ବୋଇଲେ ଆମର ବୈଠକ ନ ଆଜିର ମୁଖ୍ୟ କଥା ମାନକେ ଟିକେ ଶୁଣବାର ଆରମ୍ଭ କର୍ତା ବେଲେ ମୁଇଁ ଭାବୁଛେ ଭଲ ହେତା ଗା।
0: ହଇ ଦାଦା ବେଲେ ଆଜ ଆମେ ଖରାଟିଆ ଚାଷ ବିଷୟରେ ଶୁଣମା, ଆଉ ଯେନ୍ ଭାଇର ମୁହଁରୁ ଶୁନ୍ମା ସେ ଭାଇ ଆମର୍ ବୈଠକିକେ ବି ଆସିଛନ୍ ଆଗ୍ରୁ,

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ମନଛୁଆ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସିନେ ସଙ୍ଗୀତ ଟ୍ୟୁନ୍ କରୁଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡିଓ ଷ୍ଟେସନ୍। ଆସନ୍ତୁ ଶୁଣିବା ୟେସ୍ ବସ୍ କଥାଚିତ୍ରର ଏହି ଗୀତଟିକୁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ୍।

ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ଜମାନା ଦିୱାନା କଥାଚିତ୍ରର ଏହି ଗୀତଟିକୁ। ଗାଇଛନ୍ତି କୁମାର ଶାନୁ ଏବଂ ଅଲକା ୟାଗ୍ନିକ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଟ୍ୟୁନ୍ କରିଛନ୍ତି 102.6 FM ସବୁ ବର୍ଗର ଶ୍ରୋତାମାନଙ୍କର ପ୍ରିୟ ରେଡ଼ିଓ ଷ୍ଟେସନ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଗୀତଟିକୁ ଗାଇଛନ୍ତି ଅଶୋକ ମିଶ୍ର, ଗୀତିକାର କୁନା ତ୍ରିପାଠୀ।

ଶ୍ରୋତାବନ୍ଧୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672 8249809672। ବର୍ତ୍ତମାନ ଶୁଣିବା ତପୁ ମିଶ୍ରଙ୍କ କଣ୍ଠରେ ଏହି ଗୀତଟି, ମୋହିତ ଚକ୍ରବର୍ତ୍ତୀଙ୍କ ଲେଖାରୁ।

ଶ୍ରୋତାବନ୍ଧୁ, ଏହି ଗୀତଟି ଶୁଣିଲେ ମାନସ ପ୍ରୀତମଙ୍କ କଣ୍ଠରେ, ଗୁଡ୍ଡୁ ମାନସଙ୍କ ଲେଖାରୁ। ଏଥର ଶୁଣିବା ପରବର୍ତ୍ତୀ ଗୀତ ଗାଇଛନ୍ତି ପ୍ରତ୍ୟୁଷ ରାୟ, ଗୀତିକାର ମୋହିତ ଚକ୍ରବର୍ତ୍ତୀ।

ଶ୍ରୋତାବନ୍ଧୁ, ଦ୍ୱୈତକଣ୍ଠରେ ଏହି ଗୀତଟିକୁ ଗାଇଲେ ପ୍ରତ୍ୟୁଷ ରାୟ ଏବଂ ତପୁ ମିଶ୍ର, ଗୀତ ରଚନା ଗୁଡ଼ୁ ମାନସ। ଏଥିସହିତ ଶେଷ ହେଲା ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ଆସନ୍ତୁ ଶୁଣିବା ଶାସ୍ତ୍ରୀୟ ସଙ୍ଗୀତରେ ସେହନାଇ ବାଦନ, ଶିଳ୍ପୀ ଉସ୍ତାଦ ବିସ୍ମିଲ୍ଲା ଖାନ୍ ଏବଂ ସାଥୀମାନେ, ରାଗ ତୋଡ଼ି।

ଶ୍ରୋତାବନ୍ଧୁ, ଶାସ୍ତ୍ରୀୟ ସଙ୍ଗୀତରେ ଶୁଣିଲେ ସେହନାଇ ବାଦନ, ଶିଳ୍ପୀ ଥିଲେ ଉସ୍ତାଦ ବିସ୍ମିଲା ଖାନ ଏବଂ ସାଥୀମାନେ ରାଗ ତୋଡ଼ି। ଆକାଶବାଣୀ ରାଉରକେଲା, ସମୟ ରାତି 11 ହେବାକୁ ଯାଉଛି। ଶୁଣିବା ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।